ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:56। ଆଜି ମଙ୍ଗଳବାର, 1948 ଶତାବ୍ଦ, ଆଷାଢ଼ 30 ଦିନ, 2026 ମସିହା ଜୁଲାଇ ମାସର 21 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟେପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ମାଙ୍ଗଳିକ

ମାନବ ଜୀବନ ନୁହଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜ୍ଞାନର କର୍ମ ଏକାଧାର ଜୀବନର ମାନଦଣ୍ଡ। ଆକାଶବାଣୀ ବଲାଙ୍ଗୀର, ସମୟ ସକାଳ 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀରୁ।

ଶ୍ରୀକ୍ଷେତ୍ର ଧାମକୁ ଶଙ୍ଖକ୍ଷେତ୍ର, ଅର୍କକ୍ଷେତ୍ର ଓ ନୀଳାଚଳ ଧାମର ଆଖ୍ୟା ଦିଆଯାଇଛି। ସତ୍ୟଯୁଗର ନୃସିଂହ ନାରାୟଣ, ତ୍ରେତାଯୁଗର ଶ୍ରୀରାମ, ଲକ୍ଷ୍ମଣ ଓ ସୀତା, ଦ୍ୱାପର ଯୁଗର କୃଷ୍ଣ, ବଳରାମ ଓ ରାଧା, ସର୍ବୋପରି ଶିବ, ଦୁର୍ଗା ଓ ବିଷ୍ଣୁଙ୍କର ସମଷ୍ଟି ହେଉଛନ୍ତି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା। ଏହା ବ୍ୟତୀତ ସବୁ ଦେବଦେବୀଙ୍କର ଆୟୁଧର ସମଷ୍ଟି ମଧ୍ୟ ହେଉଛନ୍ତି ସୁଦର୍ଶନ ଚକ୍ର। ତେଣୁ ସ୍ୱୟଂ ପରମବ୍ରହ୍ମ ପରମାତ୍ମା ପରମେଶ୍ୱର ଦାରୁବ୍ରହ୍ମ ରୂପରେ ନୀଳାଚଳ ଧାମରେ ଚତୁର୍ଦ୍ଧାମୂର୍ତ୍ତି ରୂପରେ ବିରାଜମାନ ହୋଇ ସମଗ୍ର ଜଗତର ନାଥ ବା ରକ୍ଷାକର୍ତ୍ତା ରୂପେ ପୂଜା ପାଉଛନ୍ତି।

ସବୁ ଧର୍ମାବଲମ୍ବୀମାନଙ୍କର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ। ଶୈବୀମାନେ ଶ୍ରୀଜଗନ୍ନାଥଙ୍କୁ ଶିବ, ଦୁର୍ଗା ଓ ବ୍ରହ୍ମ ରୂପରେ ଆରାଧନା କରୁଥିବା ବେଳେ ଦୈବୀମାନେ ଭୈରବ, ଭୈରବୀ ଓ ଶକ୍ତି ରୂପରେ ଆରାଧନା କରନ୍ତି। ବୈଷ୍ଣବୀମାନେ କିଏ ରାମ, ଲକ୍ଷ୍ମଣ, ସୀତା ରୂପରେ, କିଏ କୃଷ୍ଣ, ବଳରାମ ଓ ରାଧା ରୂପରେ ଏବଂ ଅନ୍ୟ କେତେକ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ରୂପରେ ଆରାଧନା କରନ୍ତି। ବୌଦ୍ଧମାନେ ବୁଦ୍ଧ, ସଂଘ ଓ ଧର୍ମ ରୂପରେ ପୂଜା କରନ୍ତି।

ଶାସ୍ତ୍ରରୁ ପ୍ରମାଣ ମିଳେ ଯେ ଭକ୍ତମାନଙ୍କର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଭିନ୍ନ ରୂପ ଧାରଣ କରି ଭକ୍ତଙ୍କ ଇଚ୍ଛା ପୂରଣ କରିଛନ୍ତି। ଯେଉଁ ଜଗନ୍ନାଥଙ୍କର ହାତ ଗୋଡ଼ ଓ କାନ ନାହିଁ, ସେହି ଜଗନ୍ନାଥ ଚୈତନ୍ୟ ମହାପ୍ରଭୁଙ୍କୁ ବଂଶୀଧାରୀ କୃଷ୍ଣ ରୂପରେ, ରାଜାନୁଜଙ୍କୁ କୋଦଣ୍ଡଧାରୀ ରାମ ରୂପରେ ଓ ଗଣଭଟ୍ଟଙ୍କୁ ଗଣେଶ ରୂପରେ ଦର୍ଶନ ଦେଇଥିଲେ। ତେଣୁ ଜଗନ୍ନାଥଙ୍କୁ ଯିଏ ଯେଉଁ ଭାବରେ, ଯିଏ ଯେଉଁ ରୂପରେ ଓ ଯେଉଁ ଅବସ୍ଥାରେ ଦର୍ଶନ କରନ୍ତି, ପ୍ରଭୁ ତାର ଭାବକୁ ଗ୍ରହଣ କରି ତା ପ୍ରତି ଅନୁଗ୍ରହ ପ୍ରକାଶ କରିଥାନ୍ତି। ସବୁ ଯୁଗର ସାଧୁ ସନ୍ଥ, ଭକ୍ତ, ଯୋଗୀ, ଋଷିମାନେ ମଧ୍ୟ ଏହି କଳିଯୁଗରେ ଜଗନ୍ନାଥ ଧାମରେ ପଶୁ, ପକ୍ଷୀ ଓ ବୃକ୍ଷ ରୂପରେ ଜନ୍ମଗ୍ରହଣ କରି ଜଗନ୍ନାଥଙ୍କର ଲୀଳାକୁ ଅନୁଭବ କରୁଛନ୍ତି। ବିଶେଷ କରି ଦ୍ୱାପର ଯୁଗର ଗୋପ, ଗୋପୀ ଓ ଗୋରୁମାନେ ଜଗନ୍ନାଥଙ୍କ ସେବକ ରୂପରେ ପଣ୍ଡା ପଢ଼ିହାରୀ ହୋଇ ଜଗନ୍ନାଥଙ୍କ ସେବା ଆଉ ପୂଜା କରୁଛନ୍ତି।

0: ଆମର ଏହି ବିଶେଷ ଆରାଧନା କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖୁଛୁ। ନମସ୍କାର।
1: ଏଇଠି ଶେଷ ହେଲା ବିଶେଷ ଆରାଧନା କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ଶରତ କୁମାର ନନ୍ଦ।

0: ଆକାଶବାଣୀ ବଲାଙ୍ଗୀର ଆଜିର ଭାବନା।
1: ପ୍ରଣାମ ଶ୍ରୋତା ବନ୍ଧୁ, ଗତଥର ଆମେ ପ୍ରଜ୍ଞାପୁରାଣର ପ୍ରଥମ ଭାଗର କିୟଦଂଶର ଆଲୋଚନା କରିଥିଲେ। ଆଜି ଆସନ୍ତୁ ଏହାର ପରବର୍ତ୍ତୀ ଭାଗର ଆଲୋଚନା କରିବା। ମହାରାଜ ପ୍ରଦ୍ୟୁମ୍ନ ନିଜ ରାଜବଂଶକୁ ଅତ୍ୟନ୍ତ ସ୍ନେହ କରୁଥିଲେ। କୌଣସି ଅସାଧ୍ୟ ରୋଗ ଯୋଗୁଁ ତାଙ୍କର ମୃତ୍ୟୁର ଆଶଙ୍କା ଦେଖାଦେଲା। ତାଙ୍କର ଉପଚାର ନିମନ୍ତେ ମହର୍ଷି ପୁରନ୍ଧ୍ରଙ୍କୁ ଅନୁରୋଧ କରାଗଲା। ମହର୍ଷି ଦେଖିଲେ ଯେ କୌଣସି ଉପାୟରେ ମହାରାଜାଙ୍କୁ ମୃତ୍ୟୁ କବଳରୁ ରକ୍ଷା କରାଯାଇପାରିବ ନାହିଁ। ତାଙ୍କର ପରିବାରର ଲୋକେ କାନ୍ଦି ଉଠିଲେ। ସେମାନେ ପ୍ରାର୍ଥନା କଲେ, ମହର୍ଷି ଆପଣ ତ ସର୍ବସମର୍ଥ, ଯେକୌଣସି ଉପାୟରେ ହେଉ ମହାରାଜାଙ୍କ ପ୍ରାଣ ରକ୍ଷା କରନ୍ତୁ। ମହର୍ଷି ଅନ୍ତର୍ଦୃଷ୍ଟି ବଳରେ ଦେଖି କହିଲେ, ମହାରାଜ ଏ ଶରୀର ତ୍ୟାଗ କରିବା ସଙ୍ଗେ ସଙ୍ଗେ ଏକ କାଠ ପୋକ ରୂପେ ରାଜ ଉଦ୍ୟାନର ଗୋଟିଏ ଗଛରେ ଜନ୍ମ ହେବେ। ଯଦି ସେ ପୋକକୁ ଧରି ମାରି ଦିଆଯାଏ ତେବେ ମହାରାଜ ପୁନରାୟ ଜୀବିତ ହେବେ। ଏକଥା ସମସ୍ତେ ମାନିଗଲେ। ମହାରାଜଙ୍କ ପ୍ରାଣବାୟୁ ନିର୍ଗତ ହେଲା। ତେବେ ଗଛରେ ଗୋଟିଏ କାଠ ପୋକ ଜନ୍ମ ହେଲା। କୁଟୁମ୍ବର ଲୋକେ ସେ କାଠ ପୋକକୁ ଧରିବା ପାଇଁ ଗଛରେ ଚଢ଼ିଗଲେ, କିନ୍ତୁ ସେମାନଙ୍କୁ ଦେଖି ପୋକଟି ଗୋଟିଏ ଡାଳରୁ ଅନ୍ୟ ଡାଳକୁ ଚାଲିଗଲା। କେବେ କେବେ ଗଛରେ ଗାତ କରି ସେଥିରେ ପ୍ରବେଶ କରିଯାଉଥିଲା। ସାରାଦିନ ଚେଷ୍ଟା କଲେ ସୁଦ୍ଧା ସେ ପୋକକୁ ଧରିବା ସମ୍ଭବ ହେଲା ନାହିଁ। ପୁରନ୍ଧ୍ର ବୁଝାଇଦେଲେ, ଆସକ୍ତି ଯୋଗୁଁ ପୋକଟି ନିଜର ସୁବିଧାଯୁକ୍ତ ମାନବ ଜୀବନକୁ ଭୁଲି ଯାଇଛି। ଠିକ୍ ସେମିତି ମନୁଷ୍ୟ ମୋହ ଓ କାମନାର ଆସକ୍ତି ଯୋଗୁଁ ନିଜର ଐଶ୍ୱରୀୟ ସ୍ୱରୂପକୁ ଭୁଲିଯାଏ। ଗଛର ମାଲିକ ଆମ୍ବ ଖୋଜିବା ପାଇଁ ଗଛରେ ଚଢ଼ିଲା, କିନ୍ତୁ ଆମ୍ବ ପତ୍ର ଗହଳରେ ଲୁଚିଗଲା। ମାଲିକ ଆମ୍ବ ପାଇଲା ନାହିଁ। ପରଦିନ ଆମ୍ବ ଦେଖିଲା ଯେ ତାହାର ସବୁ ପଡ଼ୋଶୀ ଚାଲିଗଲେଣି। ଏକୁଟିଆ ରହିବାର ମୋହ ଭାଙ୍ଗି ନଥିଲା। ଏବେ ମିତ୍ରମାନଙ୍କର ବିରହ ବ୍ୟଥା ସେ ସହିପାରିଲା ନାହିଁ। ତଳକୁ ଯାଇ ନିଜର ମିତ୍ରମାନଙ୍କ ସହିତ ରହିବା ପାଇଁ କେବେ କେବେ ତାହାର ଆଗ୍ରହ ହେଉଥିଲା, କିନ୍ତୁ ମୋହ ଯୋଗୁଁ ସେ ତାହା କରିପାରୁନଥିଲା। ଏମିତି ସେ ଦ୍ୱିଧାଗ୍ରସ୍ତ ହୋଇ ରହିଗଲା। କାଳକ୍ରମେ ଆମ୍ବରେ ପୋକ ପ୍ରବେଶ କରି ତାହାର ସବୁ ରସ ଖାଇଗଲେ। ଶେଷରେ ଶୁଖିଲା ଡେମ୍ଫ ଦଳକଙ୍କାଳ ପରି ଗଛରେ ଲାଗି ରହିଲା। ଲୋକେ ବୃଦ୍ଧ ହୋଇଯାଆନ୍ତି। ସେହି ଅବସ୍ଥାରେ ସେମାନେ ଯଦି ପାଚିଲା ଆମ୍ବ ପରି ଘରୁ ବାହାରି ଯାଇ ଲୋକସଭାକୁ ନିଜର କର୍ତ୍ତବ୍ୟ ରୂପେ ସ୍ୱୀକାର କରିପାରନ୍ତି, ତେବେ ସେମାନେ ଉପଯୋଗୀ ହୋଇପାରନ୍ତି, ସମ୍ମାନ ଓ ପ୍ରଶଂସା ମଧ୍ୟ ପାଇପାରନ୍ତି। କିନ୍ତୁ ଘର ଲୋକେ ତିରସ୍କାର କଲେ ସୁଦ୍ଧା ସେମାନେ ଆସକ୍ତି ହେତୁ ନିଜ କୁଟୁମ୍ବଙ୍କ ସହିତ ସମ୍ପୃକ୍ତ ହୋଇଥାନ୍ତି। ଜଣେ ବୟୋବୃଦ୍ଧ ବ୍ୟକ୍ତି କୌଣସି କାମ ନକରି ସମୟ ନଷ୍ଟ କରୁଥିଲା। ଜଣେ ସାଧୁ ତାକୁ ପରାମର୍ଶ ଦେଇ କହିଲେ, ଏବେ ତୁମେ ଜନକଲ୍ୟାଣର ସାଧନାରେ ଲାଗିଯାଅ। ଘରର ମୋହ ତ୍ୟାଗ କରି ସମାଜକୁ ନିଜର ଅନୁଭୂତି ଯୋଗୁଁ ଉପକୃତ କର, ତାହେଲେ ଲୋକେ ତୁମକୁ ଶ୍ରଦ୍ଧା କରିବେ। କିନ୍ତୁ ବୃଦ୍ଧଙ୍କ ମନ ଭିତରେ ନାତି ନାତୁଣୀଙ୍କ ପ୍ରତି ମୋହ ପରିପୂର୍ଣ୍ଣ ହୋଇଥିଲା। ସେ ଉତ୍ତର ଦେଲା, ମହାତ୍ମା, ମୁଁ ନଥିଲେ ପିଲାମାନେ ରହିବେ କେମିତି। ବୃଦ୍ଧ ଘରକୁ ଫେରି ଆସିଲା। ବୃଦ୍ଧାବସ୍ଥା ଯୋଗୁଁ ରାତିରେ ଶୀଘ୍ର ନିଦ ଭାଙ୍ଗିଗଲା। ପାଖ ଘରେ କେହି କଥାବାର୍ତ୍ତା ହେଉଥିବାର ସେ ଜାଣିପାରିଲା। କାନ ଦେଇ ଶୁଣିଲା ଯେ ତାହାର ପୁଅ ଓ ବୋହୂ କଥାବାର୍ତ୍ତା ହେଉଛନ୍ତି। ସେମାନେ କହୁଥିଲେ, ବୁଢ଼ାଟା ମରୁନାହିଁ, ଦିନ ରାତି ଖାଲି କାଶୁଛି। ଅପମାନ ପାଇବା ପରେ ବୁଢ଼ା ସବୁ ବୁଝିପାରିଲା ଓ ତାପରେ ଗୃହ ତ୍ୟାଗ କଲା। ମନୁଷ୍ୟର ମନ ହିଁ ସର୍ବଦା ସଂସାରର ମୋହରେ ଛନ୍ଦି ହୋଇଥାଏ। ସେ ଭଗବାନଙ୍କ ପରି ମହାନ ନିଜର ଆତ୍ମସତ୍ତା ସହିତ ମିଶିପାରେ ନାହିଁ। ସାରା ଜୀବନର ତୁଚ୍ଛ ଅଭ୍ୟାସ ଓ ଆସକ୍ତି ମୃତ୍ୟୁ ସମୟରେ ମଧ୍ୟ ତା ପଛରେ ଲାଗିଥାନ୍ତି। କେବେ କେବେ ଶିକ୍ଷିତ ଓ ବିଚାରବନ୍ତ ଲୋକଙ୍କୁ ଏହିପରି ଇନ୍ଦ୍ରିୟ ଲିପ୍ସାରେ ଆବଦ୍ଧ ହୋଇଥିବା ଦେଖାଯାଏ। ମନୁଷ୍ୟ ନିଜର ଐଶ୍ୱର୍ଯ୍ୟମୟ ସ୍ୱରୂପକୁ ଭୁଲିଯାଇ କିପରି ପାପ ପଙ୍କରେ ପଶି ଆନନ୍ଦ ଅନୁଭବ କରେ ତାହା ଦେଖି ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ରାଜା ପରୀକ୍ଷିତଙ୍କୁ ସୁଖଦେବ ଭାଗବତ ଶୁଣାଉଥିଲେ। 6 ଦିନ ବିତିଗଲା। ସର୍ପଦଂଶରେ ମୃତ୍ୟୁ ହେବା ପାଇଁ ଆଉ ଦିନେ ବାକି। ସେତେବେଳେ ସୁଦ୍ଧା ରାଜାଙ୍କର ଶୋକ ଓ ମୃତ୍ୟୁ ଭୟ ଦୂର ହୋଇନଥିଲା। ନିଜର ମୃତ୍ୟୁକାଳ ନିକଟବର୍ତ୍ତୀ ହେବା ଜାଣି ରାଜା କାତର ଓ କ୍ଷୁବ୍ଧ ହେଉଥିଲେ। ସୁଖଦେବ ପରୀକ୍ଷିତଙ୍କୁ ଗୋଟିଏ କାହାଣୀ ଶୁଣାଇଲେ। ସେ କହିଲେ, ମହାରାଜ, ଅନେକ ଦିନ ତଳର କଥା, ଜଣେ ରାଜା ଶିକାର କରିବା ପାଇଁ ଜଙ୍ଗଲକୁ ଗଲେ। ଦୁର୍ଯୋଗକୁ ସେ ରାସ୍ତା ଭୁଲିଯାଇ ଘନ ଜଙ୍ଗଲ ଭିତରେ ପ୍ରବେଶ କଲେ। ରାତି ଆସିଲା, ବର୍ଷା ଆରମ୍ଭ ହେଲା, ବାଘ ଗର୍ଜନ ଶୁଣାଗଲା। ରାଜା ବହୁତ ଡରିଗଲେ। କୌଣସି ଉପାୟରେ ରାତି କଟାଇବା ପାଇଁ ସେ ବିଶ୍ରାମ ଯୋଗ୍ୟ ସ୍ଥାନ ଖୋଜିଲେ। କିଛି ଦୂରରେ ସେ ଏକ ଦୀପର ଆଲୁଅ ଦେଖିପାରିଲେ। ସେଠାରେ ପହଞ୍ଚି ସେ ଏକ ରୋଗଗ୍ରସ୍ତ ଚଢ଼େଇଆର ଅପରିଷ୍କାର କୁଡ଼ିଆ ଦେଖିଲେ। ସେ ଚଢ଼େଇଆ ଚାଲବୁଲ କରିପାରୁନଥିଲା, ତେଣୁ ସେ କୁଡ଼ିଆରେ ଏକ କୋଣରେ ମଳତ୍ୟାଗ କରୁଥିଲା। ଖାଇବା ପାଇଁ

0: ସେ ପଶୁମାଂସ କୁଡ଼ିଆ ଉପରେ ରଖିଥିଲା। କୁଡ଼ିଆଟା ଥିଲା ମଇଳା, ଛୋଟ, ଅନ୍ଧାରୁଆ ଓ ଦୁର୍ଗନ୍ଧଯୁକ୍ତ। ପ୍ରଥମେ ରାଜାଙ୍କ ମନରେ ଘୃଣା ଆସିଲା, କିନ୍ତୁ ଅନ୍ୟ କୌଣସି ଆଶ୍ରୟସ୍ଥଳ ନ ମିଳିବା କାରଣରୁ ସେ ସେହି କୁଡ଼ିଆରେ ରହିବା ପାଇଁ ଚଢ଼େୟାକୁ ଅନୁରୋଧ କଲେ। ଚଢ଼େୟା ରାଜାଙ୍କୁ ବୁଝାଇ କହିଲା, ମହାରାଜ, ଆପଣ ଏ କୁଡ଼ିଆରେ ରହିପାରିବେ ନାହିଁ, କିନ୍ତୁ ଦିନେ ରହିଗଲା ପରେ ଆପଣ ଏ ଦୁର୍ଗନ୍ଧରେ ଅଭ୍ୟସ୍ତ ହୋଇଯିବେ ଏବଂ ଆଉ ଏ ସ୍ଥାନ ଛାଡ଼ି ଯାଇପାରିବେ ନାହିଁ। ରାଜା କହିଲେ, ଏହା ତ କେବଳ ଗୋଟିଏ ରାତି ପାଇଁ, ସକାଳ ହେଲେ ମୁଁ ନିଶ୍ଚୟ ଚାଲିଯିବି। ଯାହା ହେବାର କଥା ତାହା ହେଲା, ସକାଳ ହେଲା, ରାଜା ସେ ସ୍ଥାନ ତ୍ୟାଗ କରିବାକୁ ନାହିଁ କଲେ। କାହାଣୀ ସରିନଥିଲା। ପରୀକ୍ଷିତ କହିଲେ, ସେ ରାଜା କେଡ଼େ ମୂର୍ଖ। ସୁଖଦେବ କହିଲେ, ପରୀକ୍ଷିତ, ତୁମେ ହିଁ ମୂର୍ଖ, କାରଣ ତୁମେ ଏଇ ମଳମୂତ୍ରପୂର୍ଣ୍ଣ କୋଠରୀକୁ ଛାଡ଼ିଯିବା ପାଇଁ ଭୟ କରୁଛ। ଅବଧି ଶେଷ ହୋଇଗଲେ ସୁଦ୍ଧା ତୁମେ ଅବୁଝା ହେଉଛ। ଏହା ଶୁଣି ପରୀକ୍ଷିତଙ୍କର ଜ୍ଞାନ ଉଦୟ ହେଲା। ମରଣ ପାଇଁ ସେ ଖୁସିରେ ପ୍ରସ୍ତୁତ ହୋଇଗଲେ। ଶ୍ରୋତାବନ୍ଧୁ, ପ୍ରଜ୍ଞାପୁରାଣର ପ୍ରଥମ ଭାଗର କିୟଦଂଶର ଆଜି ଆମେ ଆଲୋଚନା କଲେ। ପରବର୍ତ୍ତୀ ଅଧ୍ୟାୟରେ ଏହାର ପରବର୍ତ୍ତୀ ଅଂଶର ଆଲୋଚନା କରିବା। ନମସ୍କାର।
1: ଶୁଣୁଥିଲେ ଆଜିର ଭାବନା, ଉପସ୍ଥାପନା ଲକ୍ଷ୍ମଣ କୁମାର ପଣ୍ଡା, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ ଭାଗ 517। ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶିଳ୍ପୀମାନେ ହେଲେ ଶରତ କୁମାର ନାୟକ, ପଦ୍ମାବତୀ ଦ୍ୱିବେଦୀ ଏବଂ ସାଗରିକା ମହାନ୍ତି।

ଶ୍ରୀକୃଷ୍ଣ ଭାଗବତ ଧର୍ମ ପ୍ରସଙ୍ଗରେ ଉଦ୍ଧବଙ୍କୁ କହିଛନ୍ତି ଯେ ଯିଏ ବ୍ରାହ୍ମଣ ଚଣ୍ଡାଳ, ସୂର୍ଯ୍ୟ ଓ ରଶ୍ମି, ଅନଳ ଓ ସ୍ଫୁଲିଙ୍ଗ, ଶାନ୍ତ ଓ କ୍ରୁର ସମସ୍ତଙ୍କଠାରେ ସମଦର୍ଶୀ, ସେହି ବ୍ୟକ୍ତି ହିଁ ସୁପଣ୍ଡିତ। ଏହି ଦୃଷ୍ଟି ସାଧନ କରିବାକୁ ଭକ୍ତ କୁକୁର, ଚଣ୍ଡାଳ, ଗୋଗର୍ଦ୍ଧବାଦୀ ସବୁ ପ୍ରାଣୀଙ୍କୁ ଭୂମିରେ ଦଣ୍ଡବତ ପ୍ରଣାମ କରିବେ। ଏହା ହେଉଛି ଭାଗବତ ଧର୍ମ। ଉଦ୍ଧବ କୃତକୃତ୍ୟ ହୋଇଛନ୍ତି, ତାଙ୍କର ଦିଆଭିମାନ ରୂପ ଅଜ୍ଞାନ ଦୂର ହୋଇଛି।

ପ୍ରଚାର କଲୁ ଅତି ବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।

ଆକାଶବାଣୀ ବଲାଙ୍ଗୀର କାର୍ଯ୍ୟକ୍ରମର ସୂଚନା ସକାଳ 7:25ରେ ଓଡ଼ିଆ ଭକ୍ତି ଗୀତ, ଚାଷର ହାଲ 7:35ରେ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସ 7:40ରେ 7:50ରେ ପାରମ୍ପରିକ ଗୀତ, ଆଜି ଏଥିରେ ଶୁଣିବେ ଛାନ୍ଦ। 8:30ରେ ଶ୍ରୀକ୍ଷେତ୍ର ମାଧୁରୀ ଓଡ଼ିଆ କଥାଚିତ୍ର ଗୀତ, 8:45ରେ।

ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 9ଟାରୁ 10ଟା, 10ଟା 5 ମିନିଟ୍ରୁ ଦିନ 11ଟା, 12ଟା 30 ମିନିଟ୍ରୁ ଗୋଟାଏ 50 ମିନିଟ୍, 2ଟା 45 ମିନିଟ୍ରୁ ଅପରାହ୍ନ 5ଟା ଏବଂ ରାତି 9ଟା ବାଜି 15 ମିନିଟ୍ରୁ ରାତି 10ଟା ପର୍ଯ୍ୟନ୍ତ। ଦିନ 11ଟାରେ ବାତାୟନରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ଦିନ 12ଟାରେ ଭକ୍ତକବି ରାମଦାସ ବିରଚିତ ଦାର୍ଢ୍ୟତା ଭକ୍ତି। ଆଜି ଏଥିରେ ଶୁଣିବେ ରଘୁ ଅରକ୍ଷିତ ସମ୍ବାଦର ଦ୍ୱିତୀୟ ଭାଗ। 12ଟା ବାଜି 15 ମିନିଟ୍ରେ ଓଡ଼ିଆ ସୁଗମ ସଙ୍ଗୀତ ଶୁଣିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାର ପ୍ରଥମ ଡେଙ୍ଗୁ ଟିକା କ୍ୟୁ ଡେଙ୍ଗାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଟାକୁଡ଼ା ବାୟୋଫାର୍ମାସ୍ୟୁଟିକାଲ୍ସ ବିକଶିତ ଏହି ଟିକାକୁ ଭାରତର ଔଷଧ ମହାନିୟନ୍ତ୍ରକ ବିପଣନ ଅଧିକାର ପ୍ରଦାନ କରିଛନ୍ତି। 4 ବର୍ଷରୁ 60 ବର୍ଷ ବୟସର ଲୋକମାନଙ୍କୁ ଏହି ଟିକା ଦିଆଯାଇପାରିବ। ଟିକାଟି ପୂର୍ବରୁ 40 ଦେଶରେ ଅନୁମୋଦନ ଲାଭ କରିଛି। ମଶା କାମୁଡ଼ା ଦ୍ୱାରା ବ୍ୟାପୁଥିବା ଡେଙ୍ଗୁ ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥାନ୍ତି। ପୁରୀରେ ଆଜି 3 ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି 3 ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିବେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ନନ୍ଦୀଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ। ଗତକାଲି ବିଳମ୍ବିତ ରାତିରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ବିଳମ୍ବିତ ରାତିରେ ମା ଲକ୍ଷ୍ମୀଙ୍କ ହେରାପଞ୍ଚମୀ ନୀତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ମା ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ନିକଟକୁ ବିଜେ କରି ସ୍ୱତନ୍ତ୍ର ପୂଜା ଓ ଭୋଗ ନୈବେଦ୍ୟ ଗ୍ରହଣ କରିଥିଲେ। ପାରମ୍ପରିକ ରୀତିନୀତି ପାଳନ ପରେ ସେ ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ପାଳିତ ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ସନ୍ଧ୍ୟା ଆଳତୀ ପରେ ମହାଲକ୍ଷ୍ମୀଙ୍କ ମାଜଣା ନୀତି ଅନୁଷ୍ଠିତ ହୋଇଥିଲା। ପରେ ମହାଲକ୍ଷ୍ମୀ ସୁସଜ୍ଜିତ ଦୋଳ ବିମାନରେ ଶୋଭାଯାତ୍ରା କରି ଗୁଣ୍ଡିଚା ମନ୍ଦିର ନିକଟସ୍ଥ ନନ୍ଦୀଘୋଷ ରଥ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପାରମ୍ପରିକ ନୀତି ସମ୍ପନ୍ନ ହେବା ପରେ ସେ ନିଜ ମନ୍ଦିରକୁ ବାହୁଡ଼ି ଆସିଥିଲେ। ପୁରୀ ରଥଯାତ୍ରା ସମୟରେ ଅସୁସ୍ଥତା ହେତୁ ଚିକିତ୍ସାଧୀନ ଅବସ୍ଥାରେ 2 ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରତ୍ୟେକ ନାଗରିକ ବିଶେଷ କରି ସମାଜର ଦୁର୍ବଳ ବର୍ଗର ଲୋକଙ୍କ ଆତ୍ମବିଶ୍ୱାସ, ସମ୍ମାନ ଓ ସମାନ ସୁଯୋଗ ସହ ଅଗ୍ରଗତି ମାଧ୍ୟମରେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନରେ ଓଡ଼ିଶାର ଅନୁନ୍ନତ ଜନଜାତି ଗୋଷ୍ଠୀ ଆଗକୁ ରାସ୍ତା ଶୀର୍ଷକ ଏକ ଦିବସୀୟ ସମ୍ମିଳନୀରେ ଯୋଗଦେଇ ରାଜ୍ୟପାଳ ପିଭିଟିଜି ସମୁଦାୟର ଅନ୍ତର୍ଭୁକ୍ତିମୂଳକ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ସୁବିଧା ବିସ୍ତାର ସହ ସେମାନଙ୍କ ସାଂସ୍କୃତିକ ପରିଚୟ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ପିଭିଟିଜିଙ୍କ ସାମାଜିକ, ସାଂସ୍କୃତିକ, ପୁଷ୍ଟି ଓ ସ୍ୱାସ୍ଥ୍ୟ ସ୍ଥିତି ସମ୍ପର୍କିତ ଏକ ରିପୋର୍ଟ ଉନ୍ମୋଚିତ ହୋଇଛି। ରାଜ୍ୟର ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ ଓ ସହରାଞ୍ଚଳମାନଙ୍କର ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସଂଶୋଧିତ ବନାନକୁ ସମସ୍ତ ସରକାରୀ ଦସ୍ତାବିଜ, ପତ୍ରାଳାପ, ୱେବ୍ସାଇଟ୍, ପୋର୍ଟାଲ ଓ ନାମଫଳକରେ ବ୍ୟବହାର କରିବାକୁ କୁହାଯାଇଛି। ବେସରକାରୀ ସଂସ୍ଥାମାନଙ୍କୁ ନାମଫଳକ ପରିବର୍ତ୍ତନ ପାଇଁ 6 ମାସ ସମୟ ଦିଆଯାଇଛି। ବିକଶିତ ଗ୍ରାମ ପଞ୍ଚାୟତ ଯୋଜନାରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର 30 ପଞ୍ଚାୟତର ବିକାଶ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିଲାଗି ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି। ପଞ୍ଚାୟତିରାଜ ବିଭାଗ ଅଧୀନରେ ସମ୍ପୃକ୍ତ ପଞ୍ଚାୟତଗୁଡ଼ିକରେ ଜଳସମ୍ପଦ ପରିଚାଳନା, ଭିତ୍ତିଭୂମି ବିକାଶ, ଜଳ ସଂରକ୍ଷଣ ଓ ବିପର୍ଯ୍ୟୟ ମୁକାବିଲା ପରିଚାଳନା ଭଳି ପ୍ରକଳ୍ପ କାର୍ଯ୍ୟ କରାଯିବ। ଆସନ୍ତା ମାସ 15 ତାରିଖ ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଶୋର କିଶୋରୀଙ୍କ ସଶକ୍ତିକରଣ, ବାଲ୍ୟ ବିବାହ ନିରାକରଣ, ଶିଶୁଶ୍ରମ ଉଚ୍ଛେଦ ଏବଂ ଚାଇଲ୍ଡ ଲାଇନ୍ ଆଡ଼ଭାଇଜରୀ ବୋର୍ଡ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକରେ ଜିଲ୍ଲା

0: ଶିକ୍ଷା ଯୋଜନାର ଅଗ୍ରଗତି, ବାଲ୍ୟ ବିବାହମୁକ୍ତ ଗ୍ରାମ ଓ ୱାର୍ଡ଼ ଗଠନ, ଶିଶୁ କଲ୍ୟାଣ କମିଟିର ଭୂମିକା ଏବଂ ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଖୈରପୁଟ ବ୍ଲକର ସିସାପୁଟ ଗ୍ରାମରେ ସିଲଭର ଓକ୍ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜନଜାତି ଚାଷୀଙ୍କ ଜୀବିକା ବିକାଶ ଓ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ପ୍ରାୟ 180 ହେକ୍ଟର ଜମିରେ ଏହି ଚାରାରୋପଣ କରାଯିବ। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 14 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଅପରପକ୍ଷରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ସୁଦ୍ଧା 617.29 ଘନଫୁଟ ରହିଛି। ଜଳଭଣ୍ଡାର 4 ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଜନ୍ମଗତ ବକ୍ରପାତ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶକ୍ତି ପ୍ରସାଦ ଦାସ।
2: ମୁଖ୍ୟତଃ 2 বা 3টি କାରଣ ଯୋଗୁଁ ଜନ୍ମ ସମୟରେ ପିଲାର ପାଦଟି ବଙ୍କା ଥାଏ। ଏହି ବକ୍ରପାଦ ଓ କ୍ଲବ୍ ଫୁଟ୍ ଜନ୍ମଗତ ବିକଳାଙ୍ଗ ମଧ୍ୟରେ ସବୁଠାରୁ ଅଧିକ ଦେଖାଦେଇଥାଏ। ଅତି କମ୍ରେ ପ୍ରତି 1000 ଜନ୍ମ ହୋଇଥିବା ପିଲାଙ୍କ ମଧ୍ୟରୁ ଏହା 2 ଜଣଙ୍କୁ ହୋଇଥାଏ। ଗର୍ଭାଶୟ ମଧ୍ୟରେ ସଠିକ ସ୍ଥାନ ନ ରହିବା ଓ ବଂଶଗତ ଜନିତ ଇତ୍ୟାଦି କେତୋଟି କାରଣ ମଧ୍ୟରୁ ଅନ୍ୟତମ। ଆଉ କିଛି ମାଂସପେଶୀ ଜନିତ ରୋଗ ଯୋଗୁଁ ମଧ୍ୟ ଏହା ହୋଇଥାଏ। ଏହା 1 ବା 2 ଗୋଡ଼ରେ ମଧ୍ୟ ହୋଇଥାଏ। ଏହି ଅବସ୍ଥାକୁ ଚିହ୍ନିବାରେ କୌଣସି ଅସୁବିଧା ହୋଇନଥାଏ। ଆଜିକାଲି ତ ପିଲାଟି ମା ପେଟରେ ଥିଲାବେଳେ ଅଲ୍ଟ୍ରାସାଉଣ୍ଡ ମାଧ୍ୟମରେ ମଧ୍ୟ ଏହା ଜଣାପଡ଼ିଯାଉଛି। ଏହି ରୋଗ ସହିତ ସ୍ଥାନଚ୍ୟୁତ ନିତମ୍ବ ବା ଜନ୍ମଗତ ହିପ୍ ଡିସ୍ଲୋକେସନ୍ ମିଶି କରିଥାଏ। ସାଧାରଣତଃ ପାଦଟି ଭିତରପଟକୁ ମୋଡ଼ି ହୋଇଥାଏ। ପାଦର ଭିତରପଟ ମାଂସପେଶୀ ଛୋଟ ହୋଇଯାଇଥାଏ ଓ ଏହା ପାଦକୁ ବଢ଼ିବାକୁ ଦିଏ ନାହିଁ। ଫଳରେ ବାହାର ପଟଟି ଅଧିକ ବଢ଼ିଥାଏ ଓ ଭିତରପଟ ବଢ଼ିନଥାଏ। ପାଦର ଛୋଟ ଛୋଟ ହାଡ଼ଗୁଡ଼ିକ ମଧ୍ୟ ନିଜ ସ୍ଥାନରୁ ଖସି ଯାଇଥାନ୍ତି। ଏହି ପାଦଗୁଡ଼ିକ ଅନେକ ସମୟରେ ଅତ୍ୟନ୍ତ ନରମ ଥାନ୍ତି ବା ବହୁତ ଟାଣ ଥାନ୍ତି। ଚିକିତ୍ସାର ଭଲ ଫଳ ନରମ ପାଦରେ ମିଳିଥାଏ। ପୂର୍ବରୁ ପ୍ରଥମ ସପ୍ତାହରୁ ମାଆକୁ ତେଲ ମାଲିସ କରି ସିଧା କରିବାକୁ କୁହାଯାଉଥିଲା ଓ ପିଲାଟି 1 ମାସ ହେଲା ପରେ ଗୋଡ଼ରେ ପ୍ରତି 3 ସପ୍ତାହରେ ପ୍ଲାଷ୍ଟର କରାଯାଉଥିଲା। ଗତ 4 ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ପ୍ରଥମ ସପ୍ତାହରୁ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଣାଳୀ ଦ୍ୱାରା ଗୋଡ଼ରେ ପ୍ଲାଷ୍ଟର ଲଗାଯାଇଥାଏ। ଏହି ପ୍ଲାଷ୍ଟର ପ୍ରତି ସପ୍ତାହରେ ବଦଳା ଯାଇଥାଏ। ସାଧାରଣତଃ ଦେଖାଯାଇଛି ଯେ 6 ବା 8 ପ୍ଲାଷ୍ଟର କରାଯିବା ପରେ ବକ୍ରପାଦ ସମ୍ପୂର୍ଣ୍ଣ ଠିକ୍ ହୋଇଯାଏ। ତାପରେ ଡିବି ସ୍ପ୍ଲିଣ୍ଟ ବା AFO ନାମକ ଜୋତା ଦ୍ୱାରା ପାଦକୁ ଠିକ୍ କରି ରଖାଯାଏ। ଏହି ଜୋତାକୁ ଅତି କମ୍ରେ 20 ଘଣ୍ଟା ପିନ୍ଧିବାକୁ ପଡ଼ିଥାଏ। ସକାଳେ ବା ସନ୍ଧ୍ୟାରେ 2 ଥର 1 ଘଣ୍ଟା କରି ପାଦକୁ କସରତ କରାଯାଇଥାଏ। ପିଲା ଚାଲିଲେ ଅଲଗା ପ୍ରକାର ଜୋତା ଦିଆଯାଏ। ଏହି ପିଲାମାନଙ୍କୁ 4 ରୁ 6 ବର୍ଷ ପର୍ଯ୍ୟନ୍ତ ନଜର ରଖାଯାଇଥାଏ। ଏହି ପ୍ରକ୍ରିୟା 10 ମାସ ପର୍ଯ୍ୟନ୍ତ ଚେଷ୍ଟା କରାଯାଇଥାଏ। ଯଦି ପିଲାଟି 10 ମାସ ପରେ ଆସେ ତେବେ ଅସ୍ତ୍ରୋପଚାର କରି ପାଦକୁ ସିଧା କରିବାକୁ ପଡ଼ିଥାଏ। ମାଂସପେଶୀକୁ କାଟି ଲମ୍ବା କରାଯାଏ। ଯଦି 3 ବର୍ଷ ମଧ୍ୟରେ ପିଲାଟି ଆସେ ତେବେ ଏହି ମାଂସପେଶୀ ଲମ୍ବା କରି ଠିକ୍ କରାଯାଇଥାଏ। ଆମ ଦେଶରେ ପିଲା ବିଭିନ୍ନ ବୟସରେ ଡାକ୍ତରଖାନା ଆସିଥାନ୍ତି। ଯଦି 3 ରୁ 10 ବର୍ଷ ମଧ୍ୟରେ ପିଲାଟି ଆସେ ତେବେ ହାଡ଼ କାଟି ପାଦକୁ ସିଧା କରାଯାଇଥାଏ। ବିଭିନ୍ନ ପ୍ରକାର ପରୀକ୍ଷା କରି ଜଣାଯାଇଛି ଯେ ମାଂସପେଶୀ ଲମ୍ବା କରି ଅସ୍ତ୍ରୋପଚାର କରାଗଲେ ପାଦଟି ଦୁର୍ବଳ ହୋଇଯାଏ ଓ ହାଡ଼ କାଟି ପାଦ ସିଧା କଲେ ପାଦ ଛୋଟ ହୋଇଯାଇଥାଏ। ରୁଷିଆର ଡାକ୍ତର ଇଲିଜାରୋ ତାଙ୍କ ଅନୁଧ୍ୟାନ ମାଧ୍ୟମରେ ଜଣାଇଦେଲେ ଯେ ହାଡ଼, ରକ୍ତନଳୀ ଓ ମାଂସପେଶୀ ଇତ୍ୟାଦିକୁ ଧୀରେ ଧୀରେ ଟାଣିଲେ ଏହା ଲମ୍ବା ହୋଇଯାଇଥାଏ। ଏହି ପଦ୍ଧତି ଅନୁସରଣ କରି ଅନେକ ଦେଶରେ ବକ୍ରପାଦର ଚିକିତ୍ସା ମଧ୍ୟ ବଦଳିଗଲା। ଭାରତରେ ଏହି ଚିକିତ୍ସା ଜେସ୍ ବା ଉମେକ୍ସ ନାମକ ଯନ୍ତ୍ର ଦ୍ୱାରା କରାଗଲା। ଯଦି ରୋଗୀଟି 12 ବର୍ଷ ପରେ ଆସେ ତେବେ ଇଲିଜାର ରିଙ୍ଗ ମାଧ୍ୟମରେ ଏହା କରାଯାଇଥାଏ। ଏହି ଜେସ୍ ବା ଇଲିଜାର ପଦ୍ଧତି ଦ୍ୱାରା ଶରୀରର କୌଣସି ଅଂଶକୁ କାଟିବାକୁ ପଡ଼ିନଥାଏ। 7 ବା 8 ତାର ଗୋଡ଼ର ବିଭିନ୍ନ ସ୍ଥାନରେ ହାଡ଼ ଭିତର ଦେଇ ପ୍ରବେଶ କରାଯାଇଥାଏ। ଏହି ତାରକୁ ବାହାରୁ ଯନ୍ତ୍ର ଦ୍ୱାରା ସଂଯୋଗ କରାଯାଏ। ଏହାକୁ ପ୍ରତ୍ୟହ 1 ମିଲିମିଟର ହିସାବରେ ଲମ୍ବା କରାଯାଇଥାଏ। ଫଳରେ ପାଦଟି ଧୀରେ ଧୀରେ ସିଧା ହୋଇଯାଏ। ସିଧା ହେବାକୁ 6 ବା 8 ସପ୍ତାହ ଲାଗିଥାଏ। ତାପରେ ଏହି ଯନ୍ତ୍ର ତା ଦେହରୁ କାଢ଼ି ଦିଆଯାଇଥାଏ। ତେଣୁ ଏଥିରୁ ଜଣାପଡ଼ିଲା ଯେ ପ୍ରଥମ ସପ୍ତାହରୁ ବକ୍ରପାଦର ଚିକିତ୍ସା ସହଜ, ଅଳ୍ପ କଷ୍ଟ ଓ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ସିଧା ହୋଇଯାଇଥାଏ। ଶରୀରର କୌଣସି ଜାଗା କଟାଯାଇନଥାଏ। ତେଣୁ ବକ୍ରପାଦ ପିଲା ଜନ୍ମ ହେବା

0: ପ୍ରଥମ ସପ୍ତାହରେ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଡେରିରେ ଡାକ୍ତରଙ୍କ ପାଖକୁ ଆସିଲେ ଚିକିତ୍ସା ସମ୍ଭବ, କିନ୍ତୁ ସମୟ ଲମ୍ବା ଲାଗିଥାଏ ଓ କଷ୍ଟସାଧ୍ୟ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଜନ୍ମଗତ ବକ୍ରପାତ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶକ୍ତିପ୍ରସାଦ ଦାସ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତରୁ ଅଧିକ ଉପଭୋକ୍ତା ୟୁପିଆଇ ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଛନ୍ତି। ଜଣେ ଭାରତୀୟ ରାଷ୍ଟ୍ରପତିଙ୍କର ଏହା ସେହି ରାଷ୍ଟ୍ରକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି ମୁର୍ମୁ ଉତ୍ତର ମାସିଡୋନିଆ ପ୍ରତିପକ୍ଷ ସେଲେଜାନୋଭାସ୍କା ଡାଭୁକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜାନ୍ ମିକୋସ୍କି ଏବଂ ସେଠାକାର ସଂସଦର ବାଚସ୍କତି ଆଫ୍ରିମୋ ଗାସିଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଉତ୍ତର ମାସିଡୋନିଆ ସଂସଦକୁ ମଧ୍ୟ ସମ୍ବୋଧନ କରିବେ। ଦୁଇ ଦେଶର ବ୍ୟାବସାୟିକ ସମ୍ମିଳନୀରେ ରାଷ୍ଟ୍ରପତି ମୁର୍ମୁ ଯୋଗଦେବା ସହ ସମାବେଶକୁ ସମ୍ବୋଧନ କରିବେ। କୃଷି, ଔଷଧ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତିବିଦ୍ୟା ଆଧାରିତ ବିଭିନ୍ନ କ୍ଷେତ୍ର ଉପରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଉଭୟ ଦେଶ ଆଗ୍ରହ ପ୍ରକାଶ କରୁଛନ୍ତି। ରାଷ୍ଟ୍ରପତି ମୁର୍ମୁ ସେଣ୍ଟ ସ୍ପାସ୍ ଚର୍ଚ୍ଚ ପରିଦର୍ଶନ କରିବା ସହ ପ୍ରମୁଖ ମାସିଡୋନିଆ ସଂଗ୍ରାମୀ ଗାସ ଡେଲଚେଭ୍ଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିସରରେ ଆଜି ପୂର୍ବାହ୍ନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ସଂସଦୀୟ ଦଳର ସାପ୍ତାହିକ ରଣନୀତିକ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେଇ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅଂଶୀଦାର ଦଳଗୁଡ଼ିକ ମଧ୍ୟରେ ଏକତା ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ସଂସଦ ଅଧିବେଶନ କାଳରେ ମଙ୍ଗଳବାର ଦିନ ଏହି ବୈଠକ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଜୁନ୍ ସୁଦ୍ଧା 554.9 ନିୟୁତରୁ ଅଧିକ ଉପଭୋକ୍ତା ୟୁପିଆଇ ବ୍ୟବସ୍ଥା ସହ ସାମିଲ ହୋଇଛନ୍ତି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଲୋକସଭାରେ ଗତକାଲି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ଚୌଧୁରୀ କହିଛନ୍ତି, ଗତ ଆର୍ଥିକ ବର୍ଷରେ ୟୁପିଆଇ ମାଧ୍ୟମରେ 24,162 କାରବାର ହୋଇଛି। ଏହାଦ୍ୱାରା ଆର୍ଥିକ କାରବାରର ପରିମାଣ 314 କୋଟି ଟଙ୍କାରେ ପହଞ୍ଚିଛି। ସୁରକ୍ଷିତ ତଥା ୟୁପିଆଇରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଭାରତୀୟ ଜାତୀୟ ଦେଣନେଣ ନିଗମ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ୟୁପିଆଇ ଆପ୍କୁ ଅଧିକ ଉନ୍ନୀତ କରାଯାଇ ଉପଭୋକ୍ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ସାଇବର ଠକେଇକୁ ରୋକିବା ସହ ମୋବାଇଲ୍ ନମ୍ଘରରେ ବାରମ୍ଭାର ପରିବର୍ତ୍ତନ କିମ୍ବା ଏସ୍ଏମ୍ଏସ୍ ଆଧାରିତ ଅପବ୍ୟବହାରକୁ ରୋକାଯାଇପାରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବିଭିନ୍ନ ଦେଶର ଆର୍ଥିକ କାରବାର ବ୍ୟବସ୍ଥା ସହିତ ୟୁପିଆଇକୁ ସମନ୍ୱିତ କରାଯାଇଛି। ଏହାଦ୍ୱାରା ବ୍ୟକ୍ତିଗତ ତଥା ବ୍ୟବସାୟଗତ ଆର୍ଥିକ କାରବାର ଅଧିକ ସହଜ ହୋଇପାରିଛି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚୌଧୁରୀ ଗୃହରେ ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ନୂଆଦିଲ୍ଲୀଠାରେ ତାଙ୍କ ପାନାମା ପ୍ରତିପକ୍ଷ ଜାଭିୟର ଏଡୁଆର୍ଡୋ ମାର୍ଟିନେଜ୍ ଆଚା ଭାସ୍କେଜ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା କାଳରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ବାଣିଜ୍ୟ, ବ୍ୟବସାୟ, ଦକ୍ଷତା ବିକାଶ, ସାମୁଦ୍ରିକ ବ୍ୟାପାର, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା ଏବଂ ଡିଜିଟାଲ ସହଯୋଗ ନେଇ ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତା ମତ ବିନିମୟ କରିଛନ୍ତି। ବିଭିନ୍ନ ବହୁପକ୍ଷୀୟ ଫୋରମରେ ପାରସ୍ପରିକ ସହଯୋଗ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ପାନାମା ବୈଦେଶିକ ମନ୍ତ୍ରୀଙ୍କ ଏହି ଭାରତ

ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବ ବୋଲି ଡକ୍ଟର ଜୟଶଙ୍କର ପୂର୍ବରୁ ମତବ୍ୟକ୍ତ କରିଥିଲେ। ଡକ୍ଟର ଜୟଶଙ୍କର କହିଛନ୍ତି ତାଙ୍କ ପ୍ରତିପକ୍ଷଙ୍କ ଏହି ଗସ୍ତ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି ନେଇ ନୂତନ ମାର୍ଗ ଉନ୍ମୁକ୍ତ କରିବ। ଭାରତ ଏହାର ପ୍ରଥମ ଡେଙ୍ଗୁ ଟିକାର ବ୍ୟବସାୟକୁ ଅନୁମୋଦନ ପ୍ରଦାନ କରିଛି। ଟାକୁଡ଼ା ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ଦ୍ୱାରା ବିକଶିତ ଏହି କୋଡେଙ୍ଗା ଟିକାର ବିପଣନକୁ ଔଷଧ ନିୟାମକ ସଂସ୍ଥା ମଞ୍ଜୁରୀ ପ୍ରଦାନ କରିଛି। କମ୍ପାନୀ ଦେଇଥିବା ସୂଚନା ଅନୁଯାୟୀ 4-60 ବର୍ଷ ବୟସ୍କ ଲୋକଙ୍କ ପାଇଁ ଏହି ଟିକା ପ୍ରଦାନ କରାଯାଇପାରିବ। ପୂର୍ବରୁ ଡେଙ୍ଗୁ ସଂକ୍ରମଣ ନେଇ କୌଣସି ତଥ୍ୟ ନଥିଲେ ମଧ୍ୟ ଏହାକୁ ନିଆଯାଇପାରିବ ବୋଲି କମ୍ପାନୀ ସୂଚନା ଦେଇଛି। ୟୁରୋପୀୟ ସଂଘ, ବ୍ରିଟେନ୍, ବ୍ରାଜିଲ, ଇଣ୍ଡୋନେସିଆ ଏବଂ ଆର୍ଜେଣ୍ଟିନା ସମେତ 40 ଅଧିକ ଦେଶରେ ଏହି ଟିକାର ପ୍ରଚଳନ କରାଯାଉଛି ବୋଲି କମ୍ପାନୀ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ଗତକାଲି 11 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ମହିଳା ଏବଂ ତାଙ୍କର 2 ସନ୍ତାନ ରହିଛନ୍ତି। ଏଥିସହ ଗତ 3 ମଧ୍ୟରେ ମୃତ୍ୟୁ ସଂଖ୍ୟା 23 ବୃଦ୍ଧି ପାଇଛି। ସ୍ଥାନୀୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଲଗାତାର ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ରାଜୌରୀ ଏବଂ ପୁଞ୍ଚ ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସେଠାରେ 7 ନିଖୋଜ ଥିବା ଜଣାପଡ଼ିଛି। ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରବଳ ବର୍ଷା ଏବଂ ତତ୍ଜନିତ ଆକସ୍ମିକ ବନ୍ୟା ଓ ଭୂସ୍ଖଳନର ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଉପରାଜ୍ୟପାଳ ଶ୍ରୀ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ମୃତକଙ୍କ ପରିବାରବର୍ଗଙ୍କ ଲାଗି 6 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସେଠାକାର ପୁଲିସ୍ ଏବଂ ସେନା ସମେତ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ନିୟୋଜିତ ହୋଇଛନ୍ତି। ଗତକାଲି ଅନ୍ୟ ଏକ ଘଟଣାକ୍ରମରେ ଡୋଡା ଜିଲ୍ଲାର ଜାମ୍ମୁ କିଶୱର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ରାଗିନାଲ୍ଲାଠାରେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ପାହାଡ଼ରୁ ଖସୁଥିବା ପଥର ପଡ଼ିଯିବାରୁ 2 ମୃତ୍ୟୁ ହୋଇଛି। ଆସନ୍ତା 23 ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ନଦୀ, ଝରଣା ଆଦି ପ୍ରାକୃତିକ ସ୍ରୋତ ନିକଟକୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ସମନ୍ୱିତ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 24 ପର୍ଯ୍ୟନ୍ତ ପ୍ରତି 6 ଅନ୍ତରରେ ପରିସ୍ଥିତି ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ଅଭିଯୋଗର ତଦନ୍ତ ଲାଗି ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ଏସ୍ଆଇଟି ଗଠନ କରାଯିବା ଉପରେ ଆବଶ୍ୟକ ନିର୍ଦ୍ଦେଶ ପ୍ରାପ୍ତ କରିବା ଲାଗି ସୁପ୍ରିମକୋର୍ଟ ଗତକାଲି ସଲିସିଟର ଜେନେରାଲଙ୍କୁ କହିଛନ୍ତି। ଏଥିସହିତ ଏହି ଘଟଣାର ରାଜନୀତିକରଣ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି, ଦାନ ଅର୍ଥ ହେରଫେର ଘଟଣାର ଯେଭଳି ଉପଯୁକ୍ତ ତଦନ୍ତ କରାଯିବ ସେ ଦିଗରେ ଅଦାଲତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ଏହି ଅଭିଯୋଗର ତଦନ୍ତ କରିବା ଲାଗି ଏସ୍ଆଇଟି ଗଠନ କରାଯାଇଛି ବୋଲି ସଲିସିଟର ଜେନେରାଲ କୋର୍ଟକୁ ଅବଗତ କରାଇବା ସହିତ ବର୍ତ୍ତମାନ ରାଜ୍ୟ ପୁଲିସ୍ ଏହାର ତଦନ୍ତ କରୁଛି ବୋଲି କହିଛନ୍ତି। ଶ୍ରୀ ମେହେଟ୍ଟା କହିଛନ୍ତି ଏହି ମାମଲାରେ ଏପର୍ଯ୍ୟନ୍ତ 8 ଗିରଫ କରାଯାଇଛି। ଏସ୍ଆଇଟି ତଦନ୍ତର ସବିଶେଷ ତଥ୍ୟ ଉତ୍ତରପ୍ରଦେଶ ସରକାର ଅଦାଲତରେ ଉପସ୍ଥାପନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହିତ ଆସନ୍ତା 27 ଏହାର ପରବର୍ତ୍ତୀ ଶୁଣାଣି ଲାଗି ଦିନ ଧାର୍ଯ୍ୟ କରିଛନ୍ତି। ଦାନ ଅର୍ଥର ହେରଫେର ଅଭିଯୋଗରେ ମନ୍ଦିର ଟ୍ରଷ୍ଟର ଅନୁରୋଧ କ୍ରମେ ଗତ ମାସ 23 ଉତ୍ତରପ୍ରଦେଶ ସରକାର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସ୍ଆଇଟି ଗଠନ କରିଥିଲେ। ଇରାନ ଉପରେ ଆମେରିକା ସେନା ପକ୍ଷରୁ ପୁନଃ ଆକ୍ରମଣ କରାଯାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଇରାନର ସାମରିକ କ୍ଷମତାକୁ ଅଧିକ ଦୁର୍ବଳ କରିବା ଲକ୍ଷ୍ୟ ନେଇ ଏହି ଆକ୍ରମଣ ହୋଇଛି। ଫଳରେ ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନ କରୁଥିବା ଆକ୍ରମଣ ବାଧାପ୍ରାପ୍ତ ହେବ ବୋଲି ସେଣ୍ଟକମ୍ କହିଛି। ଅନ୍ୟପକ୍ଷରେ ପୂର୍ବରୁ ଇରାନର ଇସ୍ଲାମିକ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି ଦେଇଥିବା ସୂଚନା ଅନୁଯାୟୀ, ଆମେରିକାର ଆକ୍ରମଣ ଜବାବରେ ଇରାନର ନୌସେନା ପକ୍ଷରୁ ବାହାରିନ୍ ଏବଂ କୁଏତରେ ଥିବା ଆମେରିକୀୟ ଘାଟିଗୁଡ଼ିକ ଉପରେ 3 କ୍ଷେପଣାସ୍ତ୍ର ଡ୍ରୋନ୍ ଆକ୍ରମଣ କରାଯାଇଛି। ଏହାଦ୍ୱାରା ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଇଆର୍ଜିସି ଦାବି କରିଛି। ବାହାରିନ୍ର ବୈଦେଶିକ ମନ୍ତ୍ରଣାଳୟ ଇରାନର ବାରମ୍ବାର ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି। କୁଏତରେ ନାଗରିକ ବିମାନ ନାଭିଗେସନ୍ ବ୍ୟବସ୍ଥାକୁ ଲକ୍ଷ୍ୟ କରି ଇରାନ ଡ୍ରୋନ୍ ଆକ୍ରମଣ କରିଥିଲେ ମଧ୍ୟ ଏହି ସେବା ପ୍ରଭାବିତ ହୋଇନାହିଁ ବୋଲି ସେଠାକାର କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଓଡ଼ିଶା ସମେତ ଗୁଜରାଟ, ଝାଡ଼ଖଣ୍ଡ, ରାଜସ୍ଥାନ

0: ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ସିକ୍କିମ୍ ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସେହିଭଳି ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ୍, ବାଲ୍ତିସ୍ତାନ ଏବଂ ମୁଜାଫରବାଦରେ ଅତି ପ୍ରବଳ ବର୍ଷା ହୋଇପାରେ। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଉତ୍ତର ପୂର୍ବାଞ୍ଚଳ, ବିହାର ଏବଂ ପୂର୍ବ ମଧ୍ୟପ୍ରଦେଶ, କୋଙ୍କଣ ଏବଂ ଗୋଆ ଓ ମଧ୍ୟ ମହାରାଷ୍ଟ୍ର, ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତର ଅଧିକ ଉପଭୋକ୍ତା ୟୁପିଆଇ ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23 ବୃଦ୍ଧି ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଭକ୍ତି ଗୀତ। ପ୍ରଥମେ ଶିଳ୍ପୀ ସ୍ନେହଲତା ପ୍ରହରାଜ, ପୁରାତନ ରଚନା।

0: ଭକ୍ତି ଗୀତ ଶୁଣିଲେ ଶିଳ୍ପୀ ଥିଲେ ସ୍ନେହଲତା ପ୍ରହରାଜ ଏବଂ ମାର୍କଣ୍ଡେୟ ମହାପାତ୍ର। ଆକାଶବାଣୀ ବଲାଙ୍ଗୀର ଚାଷର ହାଲ।
1: କପା ଗୁଟେ ଅର୍ଥକାରୀ ଫସଲ ଏ, ଇଟାକେ ଧଲା ସୁନା ବୋଲିକରି ବି କୁହାଯାଏସି। ତନ୍ତୁ ଜାତୀୟ ଫସଲମାନଙ୍କର ଭିତରେ କପା ହେଉଛି ସବୁଠାନୁ ଗୁରୁତ୍ୱପୂର୍ଣ୍ଣ ଏ। କପା ମଞ୍ଜିରେ ଶତକଡ଼ା 15-25 ଭାଗ ତୈଳ ଅଂଶ ରହିଥିସି। ତେଲ ବାହାର କରଲା ପରେ ରହୁଥିବାର ପିଡ଼ିଆକେ ଗୋଖାଦ୍ୟ ଆରୁ ଜୈବିକ ଖତ ହିସାବେ ବ୍ୟବହାର କରାଯାଏସି। ଏଥିରେ ଶତକଡ଼ା 6 ଭାଗ ଯବକ୍ଷାର, 3 ଭାଗ ଫସ୍ଫରସ୍ ଆର୍ 2 ଭାଗ ପଟାସ୍ ରହିଥିସି। ଅଧିକା ଜଲଧାରଣା ଶକ୍ତି ଥିବାର ଉର୍ବର ମାଟନ କପା ଚାଷଟା ସବୁଠାନୁ ଭଲ ହେଇଥିସି। ଦୋର୍ସା ଆର୍ ମଟାଲ ଦୋର୍ସା ମାଟନ ଇ ଚାଷ୍କେ ଆମର ଚାଷୀ ଭାଇମାନେ କରିପାରିବେ। ବାଲିଆ ମାଟ, ନୁନିଆ ମାଟ ଆରୁ ଯେନେ ପାନ୍ ଜମି ରହୁଛେ ହେନ୍ତା ଜାଗାନ କପା ଚାଷ୍ଟା ନାଇଁ କର୍ବାର୍ଟା ସବୁଠାନୁ ଭଲ ଏ। କପା ଚାଷ ଲାଗି ମାଟିର ଅମ୍ଳ ପରିମାପକ ମୂଲ୍ୟ 5.5-8.5 ଭିତରେ ରହିବାରଟା ଦରକାରେ। କପା ଗଛ ବଢ଼ବାର୍ ଲାଗି ବାୟୁମଣ୍ଡଳର ଉତ୍ତାପଟା 21-27 ଡିଗ୍ରୀ ସେଲସିୟସ୍ ଭିତରେ ରହିଲେ ବହୁତ ବଢ଼ିଆ ହେସି। ଇ ଗଛଟା ଅଧିକା ଉତ୍ତାପଟା ସହିପାର୍ସି। ବାକି ତକ 21 ଡିଗ୍ରୀ ସେଲସିୟସ୍ରୁ କମ୍ ଉତ୍ତାପରେ ଇଟା ଯେନ୍ତା ବଢ଼ବାର୍ କଥା ସେ ହିସାବେ ନାଇଁ ବଢ଼େ। ଆମର ରାତି ଖରିଫ ଋତୁ ଆରୁ ଶୀତ ଋତୁନ ଇ ଫସଲ ଚାଷ୍କେ କରାଯାଏସି। ଖରିଫ ଋତୁର ଲାଗି ଜୁନ୍ ମାସ ଆରୁ ଶୀତ ଋତୁର ଲାଗି ସେପ୍ଟେମ୍ବରରୁ ଅକ୍ଟୋବର ମାସେ ବିହନ ବୁନ୍ବାର ଦରକାରେ। 1 ଏକର ଜମିନେ ବୁନ୍ବାର ଲାଗି ପ୍ରାୟ 4-5 କେଜି ବିହନ ଦରକାର ହେଇଥିସି। ବାକିତକ ଶଙ୍କର ଜାତୀୟ କିସମ ଚାଷ କରୁଥିଲେ ଏକର ପିଛା 750-1250 ଗ୍ରାମ ବିହନ ଦରକାର ହେଇଥିସି। ବୁନ୍ବାର ଆଘନୁ ବିହନକେ ଉପଚାର କରିଦେଲେ ବହୁତ ବଢ଼ିଆ ହେଇଥିସି। ଏଥିର୍ଲାଗି 2 କେଜି ପିଡ଼ିଆ, ଗୋବର ଆରୁ ଖାର ଇଟାକେ ମିଶେଇକରି ଆମେ ପ୍ରସ୍ତୁତ କରିପାର୍ମା। ଇତାର୍ ଲାଗି 2 କେଜି ଲେଖାଁ ପିଡ଼ିଆ, ଗୋବର ଆରୁ ପାଉଁସ ଇଟାକେ ନେଇକରି ଗୋଟେ ମିଶ୍ରଣ ଆମେ ପ୍ରସ୍ତୁତ କର୍ବାକେ ପଡ଼୍ବା। ଇ ମିଶ୍ରଣକେ 72 ଘଣ୍ଟା ରଖ୍ଲା ପରେ ଇଥିରେ ମଞ୍ଜିକେ ଘଷ୍ବାକେ ପଡ଼୍ବା। ତାର୍ପରେ ମଞ୍ଜିକେ ଛାଇରେ ଶୁଖାବାକେ ପଡ଼୍ବା। ଏନ୍ତା କଲେ ଜଲ୍ଦି ଗଜା ବାହାରିସି ଆର୍ ଗଛଟା ହୃଷ୍ଟପୃଷ୍ଟ ହେସି। ଇ ବିହନକେ ବିଶୋଧନ କରିକରି ନିହାତି ବୁନ୍ବାକେ ଚାହିଁବେ ଆମର ଚାଷୀ ଭାଇମାନେ। ବିଶୋଧନ ଲାଗି ପ୍ରତି କେଜି ବିହନ ସାଙ୍ଗେ 3 ଗ୍ରାମ ଥିରାମ ନାଇଁ ତ 1.5 ଗ୍ରାମ ବାଭିଷ୍ଟିନ୍ ଆମକୁ ଦରକାର ପଡ଼ିଥିସି। କପାର ବହୁତଟେ ଉନ୍ନତ କିସମ ଆରୁ ଶଙ୍କର ଜାତୀୟ କିସମ ରହିଛେ। ସେସବୁକେ ଚାଷ କଲେ ଆମର ଚାଷୀ ଭାଇମାନେ ଠିକ୍ ଅମଲ କରିପାରିବେ। ଯେନ୍ତାକି ଆମେ ଦେଖ୍ମା ବୋଇଲେ SRT1H777, MCU5, JK Hybrid 1, H4, HX, LRA 5166, ସବିତା, ସୋମନାଥ ଏନ୍ତା ଭିନ୍ନ ଭିନ୍ନ ସବୁ କିସମ ରହିଛେ। ଯେନ୍ କିସମକେ ଆମର ଚାଷୀ ଭାଇମାନେ ନେଇକରି ଚାଷ କରିପାରିବେ। କପା ଚାଷ କରବାର ଆଗନୁ ଜମିକେ ଠିକ୍ ହିସାବେ ଟିକେ ଜୁତା ବୁହା କରିଦେବାକେ ପଡ଼୍ବା। ଯଦି ଢୁକୁ ଲାଗୁଛନ୍ ବୋଲେ ହେନ୍ତା ଜାଗାନେ ସେ ସ୍ତର ଆମେ ଜୁତା ବୁହା କଲାପରେ ଏକର ପ୍ରତି 10 କେଜି କ୍ଲୋରୋପାଇରିଫସ୍ ଗୁଣ୍କେ ମାଟିନେ ମିଶେଇ ଦେବାକେ ପଡ଼୍ବା। ଏକର ପ୍ରତି 20-25 କ୍ୱିଣ୍ଟାଲ ସଢ଼ା ଗୋବର ଖତ ନାଇଁ ତ କମ୍ପୋଷ୍ଟ ପ୍ରୟୋଗ କରବାକେ ପଡ଼୍ବା। ସାଧାରଣ କିସମ ଲାଗି ଧାଡ଼ିକେ ଧାଡ଼ି 60-75 ସେଣ୍ଟିମିଟର ଆର୍ ଗଛକେ ଗଛ 45-60 ସେଣ୍ଟିମିଟର ଦୂରିଆ ରଖିକରି ବିହନ ବୁନ୍ବାକେ ପଡ଼୍ବା। ଶଙ୍କର ଜାତୀୟ କିସମ ଲାଗି ଧାଡ଼ିକେ ଧାଡ଼ି 90-120 ସେଣ୍ଟିମିଟର ଆର୍ ଗଛକେ ଗଛ 90 ସେଣ୍ଟିମିଟର ଦୂରିଆ ରଖିକରି ବିହନ ଲଗାଯାଏସି। ମାଟ ଭିତରେ 4-5 ସେଣ୍ଟିମିଟର ଗଭୀରରେ ମଞ୍ଜିକେ ଆମେ ଯଦି ଯୋଗାମା ବୋଇଲେ ବହୁତ

ବଢ଼ିଆଁ ହେଇଥିସି। ବିହନ କିସମ ଆରୁ ଜମିର ପ୍ରକାର ଅନୁସାରେ ଭିନ୍ନ ଭିନ୍ନ ପରିମାଣର ସାର ପ୍ରୟୋଗ କରାଯାଏସି। ସାଧାରଣ କିସମ ବୁଣିଲା ବେଲ୍କେ ଏକର ପ୍ରତି 8 କେଜି ଯବକ୍ଷାର,

ପାରମ୍ପରିକ ଗୀତରେ ଶୁଣୁଥିଲେ ଛାନ୍ଦ ଆକାଶବାଣୀ ବଲାଙ୍ଗୀର। ସମୟ ସକାଳ 8ଟା ହେବାକୁ ଯାଉଛି। ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଶୁଣିସାରିଲା ପରେ ଶୁଣିପାରିବେ ଶ୍ରୀକ୍ଷେତ୍ର ମାଧୁରୀ ଆକାଶବାଣୀ।

ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା ଯେମିତି ମହତ୍ତ୍ୱପୂର୍ଣ୍ଣ ସେମିତି ରହସ୍ୟାତ୍ମକ। କେବଳ ଲୀଳା କାହିଁକି, ନାମ ରୂପ ଗୁଣ ଓ ତତ୍ତ୍ୱ ମଧ୍ୟ ଅନନ୍ତ ତଥା ଅଚିନ୍ତ୍ୟ। ଭଗବାନଙ୍କର ଏହି ଲୀଳା ସାଧାରଣତଃ ଚାରି ଭାଗରେ ବିଭାଜିତ, ଯଥା ଐଶ୍ୱର୍ଯ୍ୟମୟୀ, ମାଧୁର୍ଯ୍ୟମୟୀ, ଔଦାର୍ଯ୍ୟମୟୀ ଏବଂ ପ୍ରେମମୟୀ। ଏହି ସବୁ ଲୀଳା ତରଙ୍ଗ ବାର ମାସରେ ତେର ଯାତ୍ରାକୁ ମାଧ୍ୟମ କରି ପ୍ରଭୁ ସମ୍ପାଦନ କରିଥାନ୍ତି। ତେଣୁ ତ କଲ୍ୟାଣ କଳ୍ପତରୁ ଆନନ୍ଦକନ୍ଦ ଭଗବାନ ଶ୍ରୀଜଗନ୍ନାଥଙ୍କ ଲୀଳାସାଗରରେ ଅବଗାହନ କରି ମୁକ୍ତିଲାଭ ନିମିତ୍ତ ପୁଣ୍ୟଭୂମି ଭାରତବର୍ଷରେ ଜନ୍ମଗ୍ରହଣ କରିଥିବା ଅନେକ ସାଧୁ ସନ୍ଥ ମହାତ୍ମା ମହାପୁରୁଷମାନେ ସେମାନଙ୍କର ଅନନ୍ୟ ଭାବନା ସହ ନୀଳାଚଳ ଧାମକୁ ଆସି ନିଜକୁ ପ୍ରଭୁଙ୍କ ପାଦରେ ସମର୍ପଣ କରିଛନ୍ତି।

0: ସମ୍ପ୍ରତି ସେହି ସ୍ମୃତିକୁ ବଜାୟ ରଖି ଝାଞ୍ଜପିଟା ମଠରୁ ଗୋଟିଏ ଦଳ, ରାଧାକାନ୍ତ ମଠରୁ ଆଉ ଗୋଟିଏ ଦଳ, ଏହିପରି ଦୁଇ ଦଳଙ୍କର ପ୍ରଚେଷ୍ଟାରେ ସମସ୍ତ ବୈଷ୍ଣବ ସମ୍ପ୍ରଦାୟ ଗୁଣ୍ଡିଚା ମାର୍ଜନ ଲୀଳା ସମ୍ପାଦନ କରନ୍ତି। ହାତରେ ଝାଡ଼ୁ ମାଠିଆ ଧରି ସଂକୀର୍ତ୍ତନ ଗାନ କରି ସେମାନେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସମୁଦାୟ ମନ୍ଦିର ପରିସରକୁ ସଫା କରି ଧୋଇଦେଇ ଶ୍ରୀଜୀଉମାନଙ୍କର ଆଗମନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଦେଉଛନ୍ତି। ଶ୍ରୀ ଚୈତନ୍ୟଙ୍କ ସ୍ମୃତିରେ ପୂର୍ବରୁ ଯାହା କରାଯାଉଥିଲା ଠିକ୍ ସେହିପରି ଆଜି ବି ଏହି ମାର୍ଜନ ସେବାକୁ ସମ୍ପନ୍ନ କରାଯାଏ।
1: ଯେତେବେଳେ ପ୍ରଥମ କରି ଚୈତନ୍ୟ ମହାପ୍ରଭୁ ଏହି ଲୀଳା ସମ୍ପାଦନ କରିଥିଲେ ସେତେବେଳେ ରାଜା ପ୍ରତାପ ରୁଦ୍ରଦେବ ମଧ୍ୟ ବଡ଼ ଖୁସି ହେଇଥିଲେ ଏବଂ ମହାପ୍ରଭୁଙ୍କର କଠୋର ପରିଶ୍ରମ, ଭକ୍ତମାନଙ୍କର ମଧ୍ୟ କ୍ଳାନ୍ତ ଶ୍ରାନ୍ତ ଅବସ୍ଥାରେ ଥିବା ପରିଶ୍ରମକୁ ଲକ୍ଷ୍ୟ କରି ସେମାନଙ୍କ ଭୋଜନ ନିମନ୍ତେ ପ୍ରତାପ ରୁଦ୍ରଦେବ ଦହି ପଖାଳ ଓ ଅନ୍ୟାନ୍ୟ ମହାପ୍ରସାଦ ଏବଂ ଖଜା ପିଠା ପ୍ରଭୃତି ପଠାଇ ଦେଇଥିଲେ। ସେହି ସ୍ମୃତି ଚାରଣ କରି ବର୍ତ୍ତମାନ ଧାଞ୍ଜପିଟା ମଠ ତରଫରୁ ମଧ୍ୟ ଏ ଦିନ ପ୍ରାୟ 40 ହାଣ୍ଡି ମହାପ୍ରସାଦର ଦହି ପଖାଳ ବ୍ୟବସ୍ଥା ହୋଇଥାଏ। ଆଗନ୍ତୁକ ସହସ୍ରାଧିକ ଭକ୍ତ ଏବଂ ସମସ୍ତ ସାଧୁ ସନ୍ନ୍ୟାସୀ ସେଠାରେ ଏ ମହାପ୍ରସାଦ ସେବନ କରନ୍ତି ଏବଂ ଗୁଣ୍ଡିଚା ମନ୍ଦିରକୁ ଧୋଇଧାଇ ସଫା କରନ୍ତି। ଏଥିରେ ମହାପ୍ରଭୁଙ୍କର ସ୍ମରଣ ନିମନ୍ତେ ସେ ଯାହା ଯାହା କରିଥିଲେ ତା ତ ହେଉଛି, ତା ଛଡ଼ା ଆଉ ଅଧିକା ହିସାବରେ ଏତିକି ହେଉଛି ଯେ ଆଗନ୍ତୁକ ଭକ୍ତମାନଙ୍କୁ ଯିଏ ଆସିପାରିଲେ ସେମାନଙ୍କ ପାଇଁକି ପ୍ରସାଦ ବ୍ୟବସ୍ଥା ହେଉଛି। ଆଉ ଦିନକୁ ଦିନ କୀର୍ତ୍ତନରେ ମଧ୍ୟ କିଛି ସଂସ୍କାର ହୋଇ ନୂଆ ନୂଆ କୀର୍ତ୍ତନ ଧାରାରେ ସଂକୀର୍ତ୍ତନ ହେଉଛି, କିନ୍ତୁ ସଫା ସୁତୁରା କାର୍ଯ୍ୟ ପୂର୍ବବତ ହିଁ ନିର୍ବାହ ହେଉଛି।

ଗୁଣ୍ଡିଚା ମାର୍ଜନ ଲୀଳାର ଏକ ମହାନ ପ୍ରଭାବ ସାମୂହିକ ସମାଜ ଉପରେ ଅବଶ୍ୟ ରହିଛି। ଚିନ୍ତା କଲେ ଦେଖାଯାଏ, ରଥଯାତ୍ରା ଏକ ଧାର୍ମିକ ବ୍ୟବସ୍ଥା ଏବଂ ଧାର୍ମିକ ଚେତନା ସୃଷ୍ଟି କରିବା ଏହାର ଲକ୍ଷ୍ୟ। ଧାର୍ମିକ ଚେତନା ମନରେ ରହିଲେ ମନୁଷ୍ୟର ଚରିତ୍ର ବକ୍ତା ସୃଷ୍ଟି ହୁଏ, ସେ ଦୁଷ୍ଟକର୍ମରୁ ନିବୃତ୍ତ ହୁଏ, ଅତଏବ ସମାଜରେ ଶାନ୍ତି ଶୃଙ୍ଖଳା ସହାବସ୍ଥାନ ସହାନୁଭୂତି ପ୍ରଭୃତି ବିରାଜାଏ। ଏହି ମୂଳ ଉଦ୍ଦେଶ୍ୟକୁ ନେଇ ରଥଯାତ୍ରାର ଯେପରି ପ୍ରାଧାନ୍ୟ ରହିଛି, ଗୁଣ୍ଡିଚା ମର୍ଜନ ଲାଳାର ମଧ୍ୟ ତାଠୁ ଅଧିକ ପ୍ରାଧାନ୍ୟ ରହିଛି ଯେ କୌଣସି ଅନୁଷ୍ଠାନ ରଥଯାତ୍ରା ପ୍ରଭୃତି କରିବା ପୂର୍ବରୁ ତାର ପୂର୍ବ ପ୍ରସ୍ତୁତି, ମାନସିକ ପ୍ରସ୍ତୁତି, କେବଳ କାର୍ଯ୍ୟ ନୁହେଁ ମାନସିକ ପ୍ରସ୍ତୁତି ମଧ୍ୟ। ଗୁଣ୍ଡିଚା ମାର୍ଜନ ଦିନ ପୁରୀ ଧାମରେ ଥିବା ଲକ୍ଷ ଲକ୍ଷ ଭକ୍ତ ଉଦ୍ବୁଦ୍ଧ ହୋଇ ଆନନ୍ଦରେ ନାଚୁଥାନ୍ତି। କାଲି ଜଗନ୍ନାଥ ଆସିବେ, କାଲି ରଥରେ ଆମେ ଜଗନ୍ନାଥଙ୍କୁ ଦର୍ଶନ କରିବା, ପୁରୀ ଆସିବାର ଶ୍ରମ ଆମର ସାର୍ଥକ ହେବ, ଏହି ଉନ୍ମାଦନା ମନ ଭିତରେ ଆସେ, ଏକ ମାନସିକ ପ୍ରସ୍ତୁତି ସୃଷ୍ଟି ହୁଏ। ଉତ୍ତମ ମାନସିକ ପ୍ରସ୍ତୁତି ଦ୍ୱାରା ରଥଯାତ୍ରାକୁ ଯେପରି ଉତ୍ତମ ରୂପେ ଉପଭୋଗ କରିହୁଏ, ମାନସିକ ପ୍ରସ୍ତୁତି ନଥିଲେ କୌଣସି କାର୍ଯ୍ୟ ହୁଏ ନା। ତେଣୁ ସମାଜର ସାମୂହିକ ଭାବରେ ଧର୍ମ ଚେତନା ମୂଳକ ମାନସିକ ପ୍ରସ୍ତୁତିକୁ ଉନ୍ମୋଚିତ କରେ ଏହି ଗୁଣ୍ଡିଚା ମାର୍ଜନ ଲୀଳା, ଏବଂ ସର୍ବସାଧାରଣ ରଥଯାତ୍ରା ପାଇଁ ବ୍ୟାକୁଳିତ ଓ ବ୍ୟଗ୍ର ଚିତ୍ତରେ ଏହି ଦିନଠାରୁ ହିଁ ଅପେକ୍ଷା କରନ୍ତି।

ନୀଳାଚଳର ନୀଳସାଗରର ବେଳାଭୂମିରେ ମହାପ୍ରଭୁଙ୍କର ଅଜସ୍ର ଲୀଳାବିଳାସ ସଂଘଟିତ ହୋଇଛି। ଏହି ପୁଣ୍ୟକ୍ଷେତ୍ରରେ ବହୁ ଭକ୍ତ ସନ୍ନ୍ୟାସୀ ପଣ୍ଡିତ ମହାପୁରୁଷ ପ୍ରଭୁଙ୍କର ଦର୍ଶନ।

ଶ୍ରୀମନ୍ଦିରର ଭିତର ବେଢ଼ାର ଚାରିଦ୍ୱାର ମଧ୍ୟରୁ ସବୁଠୁ ସୁଦୃଶ୍ୟ ସୁନ୍ଦର କାରୁକାର୍ଯ୍ୟ ସମ୍ପନ୍ନ ହେଲା କୁର୍ମବେଢ଼ା। ସିଂହଦ୍ୱାର ବାଟେ ବାଇଶି ପାହାଚ ଅତିକ୍ରମ କଲାବେଳେ କୁର୍ମବେଢ଼ା ସମ୍ମୁଖରେ ପଡ଼େ। ପ୍ରକୃତରେ ମନ୍ଦିରର ଚାରି ପ୍ରବେଶ ଦ୍ୱାରର ଠିକ୍ ପଶ୍ଚାତରେ ପ୍ରଧାନ ଦ୍ୱାରଗୁଡ଼ିକ ସହ ଗୋଟିଏ ସରଳରେଖାରେ ଭିତର ବେଢ଼ା ପାଚେରୀ ସହ ସଂଯୁକ୍ତ ହୋଇ ରହିଛି ଚାରିଗୋଟି ଦ୍ୱାର। ମନ୍ଦିରର ବାହାର ବେଢ଼ା ପରିସରରୁ ଭିତର ବେଢ଼ା ପରିସରକୁ ଯିବାକୁ ହୁଏ ଏହି ଦ୍ୱାରଗୁଡ଼ିକ ଦେଇ। ପୂର୍ବପଟେ ସିଂହଦ୍ୱାର ସହ ଗୋଟିଏ ସରଳରେଖାରେ ରହିଥିବା ଭିତର ବେଢ଼ାର ଦ୍ୱାରଟିକୁ କୁହାଯାଏ କୁର୍ମବେଢ଼ା ଦ୍ୱାର। ସାଣ ପଥରରେ ନିର୍ମିତ ଏବଂ ବହୁ ଭାସ୍କର୍ଯ୍ୟ ପରିଶୋଭିତ ଏହି ଦ୍ୱାରଟି ଅନ୍ୟ ସମସ୍ତ ଦ୍ୱାରଠାରୁ ଯଥେଷ୍ଟ ଅଧିକ ସୁନ୍ଦର। ପାଚେରୀ ମଝିରେ ଥିବା ଦ୍ୱାର ପଥର ପ୍ରସ୍ତ ପ୍ରାୟ 6 ଫୁଟ। ଦ୍ୱାରର ଉଭୟ ପାର୍ଶ୍ୱର କାନ୍ଥ ଉତ୍ତର ଦକ୍ଷିଣ ହୋଇ ରହିଛି ଏବଂ ଉଭୟ ପାର୍ଶ୍ୱରେ 10 ଫୁଟ ଆକ୍ରାନ୍ତରେ ପ୍ରାଚୀରଟି କାରୁକାର୍ଯ୍ୟ ସମ୍ପନ୍ନ ହୋଇଛି। ବେଢ଼ାରେ ଖୋଦିତ ଭାସ୍କର୍ଯ୍ୟଗୁଡ଼ିକର ସୌନ୍ଦର୍ଯ୍ୟ ଏବଂ ବୈଚିତ୍ର୍ୟ ଏହି ବେଢ଼ାକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଛି। ପୁରୀ ମନ୍ଦିର ବିଷ୍ଣୁଙ୍କ ଆବାସ ରୂପେ ପରିଗଣିତ ହୋଇଥିବାରୁ କୁର୍ମବେଢ଼ାରେ ପ୍ରଧାନତଃ ଶ୍ରୀକୃଷ୍ଣଙ୍କ ଲୀଳା ରୂପାୟିତ ହୋଇଛି। ପ୍ରାଚୀରର ଉତ୍ତର ଭାଗରେ 2 ରାଧାକୃଷ୍ଣ ଯୁଗଳମୂର୍ତ୍ତି ରହିଛି। ପ୍ରାଚୀରର ଦକ୍ଷିଣପଟ ଅଂଶରେ ବଂଶୀ ବାଦନରତ ଶ୍ରୀକୃଷ୍ଣ, ରାମ ଲକ୍ଷ୍ମଣ ଏବଂ ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିବା ବାନର ସେନାଙ୍କ ଭାସ୍କର୍ଯ୍ୟ ବିଦ୍ୟମାନ। ପ୍ରବେଶ ଦ୍ୱାରର ଦ୍ୱାରବନ୍ଧଟି ମଧ୍ୟ ସୂକ୍ଷ୍ମ ଖୋଦନରେ ସୁଶୋଭିତ ହୋଇଛି। ଲତା, ପୁଷ୍ପ, ସରୀସୃପ ପ୍ରଭୃତି ଆକୃତି ଧାଡ଼ି ଧାଡ଼ି ଭାସ୍କର୍ଯ୍ୟ ଦ୍ୱାରବନ୍ଧର 3 ଯାକ ପଟକୁ ସୁଦୃଶ୍ୟ କରିଛି। କୁର୍ମବେଢ଼ାର ସମସ୍ତ ଭାସ୍କର୍ଯ୍ୟ ଉପରେ ଗେରୁଆ ରଙ୍ଗର ପ୍ରଲେପ ମଧ୍ୟ ରହିଛି। ଗବେଷକମାନଙ୍କ ମତରେ ମହାରାଜା ପୁରୁଷୋତ୍ତମ ଦେବ ତାଙ୍କ ରାଜତ୍ୱର 7 ଅଙ୍କରେ ଅର୍ଥାତ୍ 1470 ସାଲରେ କୁର୍ମବେଢ଼ା ନିର୍ମାଣ କରିଥିଲେ।

0: ଶୁଣୁଥିଲି ଶ୍ରୀକ୍ଷେତ୍ର ମଧୁରେ ଆଜି ଏଥିରେ ବିଷୟ ଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା। ଏ ସମ୍ପର୍କରେ ଆଲୋଚନା କଲେ ଗବେଷକ ସଚ୍ଚିଦାନନ୍ଦ ଦାସ ମହାରାଜ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହାୟତା ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। କଥାଚିତ୍ର ତୋ ବିନା ମୋ କାହାଣୀ ଅଧା କଣ୍ଠଦାନ କରିଛନ୍ତି ବାବୁଲ ସୁପ୍ରିୟ ଏବଂ ନିବେଦିତା। ଗୀତ ଅରୁଣ ମନ୍ତ୍ରୀ, ସଙ୍ଗୀତ ଶାନ୍ତିରାଜ ଖୋସଲା।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ।
3: 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
3: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
1: ସାର୍ 2 ଲକ୍ଷ
4: କଣ ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
1: କାଟିଦେଲା,
4: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
4: ପୁଲିସ, ବ୍ୟାଙ୍କ, ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
5: ଆର୍ବିଆଇ କହେ
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ଏଥର କଥାଚିତ୍ର ନାୟକ ନୁହେଁ, ଖଳନାୟକ। ଦ୍ୱୈତକଣ୍ଠରେ କଣ୍ଠଦାନ କରିଛନ୍ତି ମହମ୍ମଦ ନାସିର ଏବଂ ଦୀପମାଲା। ଅରୁଣ ମନ୍ତ୍ରୀଙ୍କ ଗୀତ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଅନୁପମ ଦତ୍ତ।

ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 9ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ବିବିଧ ଭାରତୀର।

ଏତେବେଳେ ଯାଏଁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ବାତାୟନରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ। କଥାଚିତ୍ର ଡର କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ଉଦିତ ନାରାୟଣ ଓ ସାଥୀ। ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ସିଫ ହରି।

ଏଥର କଥାଚିତ୍ର ଲମ୍ହେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର। ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ସିଫାରୀ।

0: কথাচিত্র থিলা সিলসিলা, কণ্ঠদান করেছিলে লতা মঙ্গেশকর এবং কিশোর কুমার, গীত জাভেদ আখতার, সঙ্গীত সেফ হারি।
1: ওড়িশা সরকারঙ্କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଏଥର କଥାଚିତ୍ର କଭି କଭି, ଶିଳ୍ପୀ ଲତା ମଙ୍ଗେସ୍କର ଏବଂ କିଶୋର କୁମାର, ଗୀତ ସାହିର, ସଙ୍ଗୀତ ଖାୟାମ।

0: କଥାଚିତ୍ର ଥିଲା ଅଂଶ, ଶିଳ୍ପୀ ଥିଲେ କବିତା କୃଷ୍ଣମୂର୍ତ୍ତି ଓ ସାଥୀ, ଗୀତ ସମୀର, ସଙ୍ଗୀତ ନଦୀମ ଶ୍ରବଣ। ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ। ଆକାଶବାଣୀ ବଲାଙ୍ଗୀର।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆକାଶବାଣୀ ବଲାଙ୍ଗୀର ବର୍ତ୍ତମାନ ପ୍ରଚାର କରୁଛୁ ଭକ୍ତ କବି ରାମଦାସ ବିରଚିତ ଦାର୍ଢ଼୍ୟତା ଭକ୍ତି। ଆଜି ଏଥିରେ ଶୁଣନ୍ତୁ ରଘୁ ଅରକ୍ଷିତ ସମ୍ବାଦର ଦ୍ୱିତୀୟ ଭାଗ।

ପ୍ରଚାର କଲୁ ରାମଦାସ ବିରଚିତ ଦାଢ଼୍ୟତା ଭକ୍ତି। ଆଜି ଏଥିରେ ଶୁଣୁଥିଲେ ରଘୁ ଅରକ୍ଷିତ ସମ୍ବାଦର ଦ୍ୱିତୀୟ ଭାଗ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ କରୁଣାକର, ଗୀତ ରଚନା ଦେବୀଦତ୍ତ ମହାନ୍ତି।

ଶ୍ରୋତାବନ୍ଧୁମାନଙ୍କୁ ଏଇଠି ମନେ ପକାଇ ଦେଉଛୁ ଯେ ଆଜି ଅପରାହ୍ନ 5ଟାରେ ଶୁଣିପାରିବେ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। 5:30ରେ ପାରମ୍ପରିକ ଗୀତ, ଆଜି ଏଥିରେ ଶୁଣିବେ ଛାନ୍ଦ। ହିନ୍ଦୀ ଭକ୍ତି ଗୀତ 5:45ରେ।

ସନ୍ଧ୍ୟା 6 ବାଜି 10 ମିନିଟରେ ଓଡ଼ିଆ ଭକ୍ତିଗୀତ ରାଜ୍ୟସ୍ତରୀୟ ପ୍ରସାରଣରେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ 6:30। 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିସାନ ବାଣୀ ସଂସଦ ସମୀକ୍ଷା ରାତି 8:00। 8:15 ତୁଳସୀ ରାମାୟଣ ହିନ୍ଦୀ ଭକ୍ତି ଗୀତ 8:25। 8:30 ଆଞ୍ଚଳିକ ଗୀତ। ଆଜିର ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 10:00।

ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଏହି ଘଟଣାରେ ଜଡ଼ିତ ସମସ୍ତଙ୍କୁ ଗିରଫ କରାଯାଇଛି ଏବଂ 13 ଅଭିଯୁକ୍ତ ଏବେ ଜେଲ୍ରେ ଅଛନ୍ତି। ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ କଠୋର ଦଣ୍ଡବିଧାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିବା ଶ୍ରୀ ରିଜିଜୁ କହିଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି, ବିଭିନ୍ନ ଦେଶ ସହ ଭାରତ ସ୍ୱାକ୍ଷର କରିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବିଷୟରେ ବୈଠକରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକଟି ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ ଦେଶର କୃଷକମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯାଇଛି। ଚଳିତ ମୌସୁମୀ ଅଧିବେଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବିଭିନ୍ନ ବିଧେୟକର ଆଲୋଚନା ସମୟରେ ଗଠନମୂଳକ ଭୂମିକା ନିର୍ବାହ କରିବେ। ଶ୍ରୀ ରିଜିଜୁ ଏହି ଅବସରରେ ବିରୋଧୀ ଦଳଗୁଡ଼ିକୁ ସଂସଦରେ ସହଯୋଗ କରିବା ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ରାଜନୈତିକ ମତଭେଦ ଥାଇପାରେ, କିନ୍ତୁ ସଦସ୍ୟମାନେ ଦେଶକୁ ଚଳାଇବା ଲାଗି ନିର୍ବାଚିତ ହୋଇଥିବାରୁ ସେମାନଙ୍କୁ ଦେଶର ବୃହତ୍ତର ସ୍ୱାର୍ଥ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ବୈଠକରେ ଏନ୍ଡିଏର ସହଯୋଗୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କୁ ଦୀର୍ଘ ସମୟର କାର୍ଯ୍ୟକାଳ ପାଇଁ ଏକ ଶୁଭେଚ୍ଛା ପ୍ରସ୍ତାବ ଗ୍ରହଣ କରିଥିଲେ। ଏନ୍ଡିଏ ବୈଠକରେ ଯୋଗ ଦେଇଥିବା ସାଂସଦଗଣ, ବିଶେଷକରି ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱା, ବିଜେପି ରାଜ୍ୟସଭା ସଦସ୍ୟ ଅଶୋକ ମିତଲ, ସଦସ୍ୟ ଜନାର୍ଦ୍ଦନ ସିଂ ସିଗ୍ରିୱାଲ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷାରେ ସଂସ୍କାର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସିକିମ୍ର ନମ୍ଚି ଜିଲ୍ଲା ଅନ୍ତର୍ଗତ ସମରଦୁମ୍ଠାରେ ଏକ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ି ପଡ଼ିବା ଫଳରେ 9 ଜଣଙ୍କର ମୃତ୍ୟୁ ଘଟିଛି। ଟନେଲ୍ ଭିତରେ ପ୍ରାୟ 25 ଜଣ ଫସି ରହିଥିବା ଜଣାପଡ଼ିଛି। ଭୂସ୍ଖଳନ ଯୋଗୁଁ ନିର୍ମାଣାଧୀନ ଟନେଲ୍ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଭାବେ କୁହାଯାଇଛି। ଏହି ଘଟଣାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ରାଷ୍ଟ୍ରପତି ଟନେଲ୍ ଭିତରେ ଫସି ରହିଥିବା ଲୋକମାନଙ୍କୁ ଶୀଘ୍ର ଉଦ୍ଧାର ଲାଗି ପ୍ରାର୍ଥନା କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣା ସମ୍ପର୍କରେ ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଗୋଲେଙ୍କ ସହ କଥା ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ବୋଲି ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଶ୍ରୀ ମୋଦି ମୃତକଙ୍କ ପରିବାର ପିଛା ପିଏମ୍ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ଓ ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍କ ସହ ଟନେଲ୍ ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ସେଠାରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଶ୍ରୀ ତମାଙ୍ଗ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିବା ଜଣାପଡ଼ିଛି। ଶ୍ରୀ ଶାହା କହିଛନ୍ତି, ଉଦ୍ଧାର କାର୍ଯ୍ୟ ଏବଂ ପ୍ରଭାବିତ ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ। ଭାରତୀୟ ଭେଷଜ ଗବେଷଣା ପରିଷଦ ICMR କର୍କଟ ଏବଂ ସଂକ୍ରାମକ ରୋଗର ଚିକିତ୍ସା ଉପାୟ ବିକାଶ କରିବା ନିମନ୍ତେ ପ୍ରମୁଖ ଭାରତୀୟ ଔଷଧ ଓ ଟିକା ନିର୍ମାତାଙ୍କୁ 3 ସ୍ୱଦେଶୀ ଜୈବ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରଯୁକ୍ତିବିଦ୍ୟା ଆଗାମୀ ପିଢ଼ିର ସ୍ୱଦେଶୀ ଚିକିତ୍ସା ସମାଧାନ ଉପାୟ, ଟିକା ଏବଂ ଚିକିତ୍ସା ଉଦ୍ୟୋଗ ବୃଦ୍ଧି ଦିଗରେ ସହାୟକ ହେବ। ଏହି ଅବସରରେ ICMRର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବହଲ କହିଛନ୍ତି, ସମ୍ପୃକ୍ତ ପ୍ରତିଷ୍ଠାନଗୁଡ଼ିକ ଏ କ୍ଷେତ୍ରରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମାଧାନ କରିବା ଦିଗରେ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁକ୍ତରାଜ୍ୟର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଣ୍ଡି ବର୍ନହାମ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଏବଂ ୟୁକେ ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ ବହନ କରୁଛନ୍ତି ଏବଂ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରଯୁକ୍ତି ବିଦ୍ୟା, ପ୍ରତିରକ୍ଷା ଆଦି କ୍ଷେତ୍ରରେ ସହଯୋଗ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ୟୁକେ ଅର୍ଥନୈତିକ ଓ ବାଣିଜ୍ୟ ଚୁକ୍ତି ଚଳିତ ମାସରୁ କାର୍ଯ୍ୟକାରୀ ହେଉଥିବା କହିଛନ୍ତି। ଆଗାମୀ ଦିନରେ ଭାରତ ୟୁକେ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାଗିଦାରିତା ଓ ସହଯୋଗ ଆହୁରି ଦୃଢ଼ ହେବ ବୋଲି ସେ କହିଛନ୍ତି। ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ୍ ଆଣ୍ଡ ସିରିଆ ISIS ଆତଙ୍କବାଦୀ ଗୋଷ୍ଠୀରେ ଲୋକମାନଙ୍କୁ ସାମିଲ କରିବା ଘଟଣାରେ ବାଙ୍ଗାଲୋର ଜୋନ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି 8 ସ୍ଥାନରେ ଚଢ଼ଉ କରିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଦ୍ୱାରା ଦାଖଲ ଏତଲା ଉପରେ ଭିତ୍ତି କରି ଏହି ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ISIS ଲୋକମାନଙ୍କୁ ଭର୍ତ୍ତି କରିବା ଲାଗି ବାଙ୍ଗାଲୋର ସ୍ଥିତ ଇକ୍ରା ୱେଲ୍ଫେୟାର ଟ୍ରଷ୍ଟ, ଗାଇଡେନ୍ସ ଫର ମ୍ୟାନ୍କାଇଣ୍ଡ ଏବଂ ଅନ୍ୟ ବ୍ୟକ୍ତିବିଶେଷ ନିଯୁକ୍ତି ପ୍ରକ୍ରିୟା ଆୟୋଜନ କରୁଥିବା ଜଣାପଡ଼ିବା ପରେ ଇଡି 5 ଜଣଙ୍କୁ ଗିରଫ କରିଛି। ଏନ୍ଆଇଏ ପକ୍ଷରୁ ବେନିୟମ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ଚାର୍ଜସିଟ୍ ଦାଖଲ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଓ ସଂଗଠନଗୁଡ଼ିକ ISIS

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟର ପୁନରାବୃତ୍ତି ନ ହେବା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା ଅକ୍ଟୋବର 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି ଏବଂ ଶ୍ରୀଜୀଉଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ନେଲା ତିନି ରଥ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ମଧ୍ୟାହ୍ନ 12:00 ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ ମଧ୍ୟ ଗୃହରେ ହଟ୍ଟଗୋଳ ଜାରି ରହିଥିଲା। ପରେ ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ କରାଯାଇ ଗୃହ କାର୍ଯ୍ୟ ପୁନଃ ଆରମ୍ଭ କରାଯାଇଥିଲେ।

0: ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଆସନ୍ତାକାଲି ପୂର୍ବାହ୍ନ 11 ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖାଯାଇଛି। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଗୃହ ଏକତ୍ର ହେବା କ୍ଷଣି ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି ନିବେଦନ କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ। ପରେ ରାଜ୍ୟସଭାକୁ ମଧ୍ୟ ଆସନ୍ତାକାଲି ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେପରି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଯୁବପିଢ଼ିଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ଭୁବନେଶ୍ୱରଠାରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ ଅଧ୍ୟକ୍ଷତା କରି କହିଛନ୍ତି, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ଅକ୍ଟୋବର ମାସ 26 ତାରିଖରୁ ନଭେମ୍ବର ମାସ 7 ତାରିଖ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ କରାଯାଇ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଫେବୃୟାରୀ 10 ତାରିଖ ସୁଦ୍ଧା ସମସ୍ତ ୱାର୍ଡର ଭୋଟର ତାଲିକା ପ୍ରକାଶ ପାଇବ। ଘରକୁ ଘର ସର୍ବେକ୍ଷଣ କରାଯିବା ପାଇଁ ଚଳିତ ମାସ 31 ତାରିଖ ସୁଦ୍ଧା ଏକ ଦଳ ଗଠନ ହେବ। ଏହି ଦଳରେ ବ୍ଲକସ୍ତରୀୟ ଅଧିକାରୀ, ବିଏଲ୍ଓ, ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ସାମିଲ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।
1: ଆମ ଗୋଟେ କ୍ଲିନ୍ ଭୋଟର ଲିଷ୍ଟ ଆମ ପଞ୍ଚାୟତ ନିର୍ବାଚନ ବା ଆମ ପୌରାଞ୍ଚଳ ନିର୍ବାଚନ ପାଇଁ ତିଆରି କରିବା, ତାହା ହିଁ ଥିଲା ଆଜିର ମୁଖ୍ୟ ପ୍ରସଙ୍ଗ। ସେଥିପାଇଁ ଆମେ ଡୋର ଟୁ ଡୋର ସର୍ଭେ କରିବୁ। ଅକ୍ଟୋବର ଦ୍ୱିତୀୟ ଫର୍ଟନାଇଟ୍ରେ ଏହି ଡୋର ଟୁ ଡୋର ସର୍ଭେ ହେଇ ତା ନଭେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ଏବଂ ସେହି ଡୋର ଟୁ ଡୋର ସର୍ଭେ ମାଧ୍ୟମରେ ଆମର ଭୋଟର ଲିଷ୍ଟ ତିଆରି ହେବ।
0: ଜନଗଣନା ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ସାମାନ୍ୟ ବିଳମ୍ବ ହେବ। ପୁରୁଣା ବାଲଟ ବକ୍ସର ମରାମତି, ନୂଆ ବାଲଟ ବକ୍ସ କ୍ରୟ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଜଣେ ଭୋଟର ଦୁଇଟି ସ୍ଥାନରେ ଯେପରି ଭୋଟ୍ ନ ଦେଇପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଏସ୍ଆଇଆର୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥଗୋପାଳନ ଗଣମାଧ୍ୟମକୁ ଏସ୍ଆଇଆର୍ର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 27 ତାରିଖ ସୋମବାର ଦିନ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସେଥିପାଇଁ ଆସନ୍ତାକାଲିଠାରୁ ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ। ଜନସାଧାରଣ ଜନଶୁଣାଣି .odisha.gov.in ପୋର୍ଟାଲରେ ପଞ୍ଜୀକରଣ କରିପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସିଡିପିଓଙ୍କ ଅଧୀନରେ ପରିଚାଳନା କମିଟି ଗଠନ କରାଯିବ। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ 2.0 ଅଧୀନରେ ଏହି କମିଟି ଗଠନ କରାଯିବ। ସୁପରଭାଇଜର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବା ସହ ଅଙ୍ଗନବାଡ଼ି କର୍ମୀ ସଦସ୍ୟ ତଥା ଆବାହକ ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି। ନବଦିନାତ୍ମକ ଘୋଷଯାତ୍ରା ଅବସରରେ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଗତକାଲି ପୁରୀରେ ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀଜୀଉଙ୍କୁ ପୁଣି ରତ୍ନବେଦୀକୁ ପାଛୋଟି ନେବା ପାଇଁ ଆଜି ତିନି ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି ତିନି ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇଛି। ହେରାପଞ୍ଚମୀ ନୀତି ପରେ ରଥର ଦକ୍ଷିଣ ମୋଡ଼ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ପଣ୍ଡା ଆକାଶବାଣୀକୁ କହିଛନ୍ତି,
2: ମହାପ୍ରଭୁ ଦକ୍ଷିଣ ମୋଡ଼ କରିବେ। ଯାତାୟତର ଦ୍ୱୟର ମଧ୍ୟ ସପ୍ତାହ ମୁଣ୍ଡ ବ୍ୟସ୍ତିତ ମହାପ୍ରଭୁ ସାତ ଦିନ ଅବସ୍ଥାନ କରିସାରିଲା ପରେ ଦକ୍ଷିଣାୟନ ଯାତ୍ରାକୁ ଆରମ୍ଭ କରିଥାନ୍ତି। ତାହାର ପୂର୍ବ ପ୍ରସ୍ତୁତି ଅନୁସାରେ ମହାପ୍ରଭୁଙ୍କର ଦକ୍ଷିଣ ମୋଡ଼ ଯାତ୍ରା ସ୍ୱତନ୍ତ୍ର ଭାବର ସହିତ ସପ୍ତମୀ ଦିନ ଆଜ୍ଞାମାଳ ପ୍ରଦାନ କରି ମହାପ୍ରଭୁ ରଥକୁ ଦକ୍ଷିଣ ମୋଡ଼ ଆଡ଼କୁ ଗମନ କରିଥାନ୍ତି। ସେଥିପାଇଁ ଅଧର

0: ମାଳ ସକାଳ ଧୂପ ପରେ ପରେ ମହାପ୍ରଭୁଙ୍କର ଅଧର ଚୁମ୍ବିତ ମାଳକୁ ପ୍ରଦାନ କରି ମହାପ୍ରଭୁ ପ୍ରଥମେ ଦେବୀ ସୁଭଦ୍ରାଙ୍କର ରଥ ଦକ୍ଷିଣ ମୁଡ଼, ତାପରେ ବଡ଼ବାଡ ସାମନ୍ତଙ୍କର ଦକ୍ଷିଣ ମୁଡ଼, ତାପରେ ଜଗନ୍ନାଥଙ୍କର ରଥକୁ ମଧ୍ୟ ଦକ୍ଷିଣ ମୁଡ଼ କରାଯାଇଥାଏ।
1: ନୂଆପଡ଼ା ଜିଲ୍ଲା ଖଡ଼ିଆଳର ପ୍ରଭୁ ଦଧିବାମନ ଓ ପତିତ ପାବନ ନବଦିନାତ୍ମକ ଯାତ୍ରାରେ ମାଉସୀମା ମନ୍ଦିରକୁ ଯାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ଶ୍ରୀଜଗନ୍ନାଥ ବାମନ ରୂପେ ପୂଜା ପାଉଥିବା ବେଳେ ଯୋଡ଼ା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜନ୍ମମଣ୍ଡପରେ ବିରାଜମାନ ଅଛନ୍ତି। ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ କାରାଗାର ବିକାଶ ବୋର୍ଡର ଚତୁର୍ଥ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମତୀ ଗର୍ଗ ରାଜ୍ୟରେ ଥିବା କାରାଗାରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାର ଆଧୁନିକରଣ ଓ ଅନ୍ତେବାସୀଙ୍କ କଲ୍ୟାଣ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି। 20ଟି କାରାଗାରରେ କୃତ୍ରିମ ବୁଦ୍ଧିମତ୍ତା, ଏଆଇ ଆଧାରିତ ସିସିଟିଭି ଓ ଭିଡ଼ିଓ ଆନାଲିଟିକ୍ସ ବ୍ୟବସ୍ଥା ସ୍ଥାପନ, କାରାଗାର ପ୍ରାଚୀର ଉଚ୍ଚତା ବୃଦ୍ଧି ସହ ଡ୍ରୋନ୍, ବଡି କ୍ୟାମେରା ଓ ମୋବାଇଲ୍ ଫୋନ୍ ଚିହ୍ନଟ ପାଇଁ ବିଭିନ୍ନ ଆଧୁନିକ ସୁରକ୍ଷା ଉପକରଣ ବ୍ୟବହାର ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏହାସହ କାରାଗାରରେ ଗୁଇନ୍ଦା ୟୁନିଟ୍ ଗଠନ ଏବଂ କର୍ତ୍ତବ୍ୟରେ ଅବହେଳା କ୍ଷେତ୍ରରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ତେବାସୀଙ୍କ ଜୀବନଧାରଣ ମାନର ଉନ୍ନତି ଏବଂ ମୁକ୍ତି ପରେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଲାଙ୍ଗୁଡ଼ିସ୍ଥିତ ଘରୋଇ ମୁକବଧିର ବାଳିକା ଉଚ୍ଚ ବିଦ୍ୟାଳୟରେ କର୍କଟ ରୋଗ ସଚେତନତା ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ଡାକ୍ତର, ନାଗରିକ, ସାମାଜିକ କର୍ମୀ ଯୋଗଦେଇ କର୍କଟ ରୋଗର ନିରାକରଣ, ସଠିକ୍ ସମୟରେ ରୋଗ ଚିହ୍ନଟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ୱଚ୍ଛ ସବୁଜ ପରିବେଶ ସୃଷ୍ଟି ପାଇଁ ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଜାରି ରହିଛି। ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ 12ଟି ପ୍ରମାଣପତ୍ର ମଧ୍ୟରୁ ଆଧାର କାର୍ଡ ସହିତ ଯେକୌଣସି ଗୋଟିଏ ପ୍ରମାଣପତ୍ର ଦାଖଲ କରି ତାଲିକାରେ ନାମ ସାମିଲ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଖଡ଼ିଆଳ ତହସିଲରେ ଏ ସମ୍ପର୍କିତ ଏକ ଯାଞ୍ଚ କାର୍ଯ୍ୟ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 20ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଜି କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଅଧିକ ବର୍ଷାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଝଡ଼ ବର୍ଷା ହୋଇପାରେ। ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12ଟା ସୁଦ୍ଧା 613.50 ଘନଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,23,109 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 95,025 ଘନଫୁଟ ଜଳ ନିଷ୍କାସିତ ହେଉଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟର ପୁନରାବୃତ୍ତି ନ ହେବା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି। ଏବଂ ଶ୍ରୀଜୀଉଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ନେଲା 3 ରଥ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ପ୍ରଚାରକଲୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ ଓ ପ୍ରସ୍ତୁତ କାର୍ଯ୍ୟକ୍ରମ ଉମଙ୍ଗ କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ। ଶୁଣନ୍ତୁ ଏହି ସୂଚନା। ପ୍ରତିବର୍ଷ ବର୍ଷା ଋତୁରେ ବିଭିନ୍ନ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତିର ସମ୍ଭାବନା ଥାଏ। ଜନସାଧାରଣ ନଦୀ କିମ୍ବା ଜଳଭଣ୍ଡାର ମଧ୍ୟକୁ ଯିବା ସମୟରେ କେତେକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଗଭୀର ଜଳ ଓ ପ୍ରଖର ସ୍ରୋତଠାରୁ ଦୂରେଇ ରୁହନ୍ତୁ। ସ୍କୁଲ କଲେଜ ଯାଉଥିବା ପିଲାମାନଙ୍କ ପ୍ରତି ଅଭିଭାବକମାନେ ବିଶେଷ ନଜର ରଖନ୍ତୁ। ବନ୍ୟା ସମୟରେ ବୁଡ଼ିଯିବାକୁ ଥିବା ସ୍ଥାନରୁ ଯଥାଶୀଘ୍ର ଆବଶ୍ୟକୀୟ ଜିନିଷପତ୍ର ଧରି ଉଚ୍ଚ ସ୍ଥାନକୁ ଚାଲିଯାଆନ୍ତୁ। ଟେଲିଭିଜନ, ରେଡ଼ିଓ, ବିଭିନ୍ନ ଖବରକାଗଜ ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ଦିଆଯାଉଥିବା ବନ୍ୟା ସମ୍ପର୍କିତ ସୂଚନା ଜାଣନ୍ତୁ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ପାରମ୍ପରିକ ଗୀତରେ ଛାନ୍ଦ। ପ୍ରଥମେ ଶୁଣନ୍ତୁ ସୁଚିତ୍ରା ମହାପାତ୍ରଙ୍କ କଣ୍ଠରେ ଏ ଗୀତଟି, ରଚନା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ।

ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଛାନ୍ଦ ପ୍ରଚାର କଲୁ। ଆକାଶବାଣୀ ବଲାଙ୍ଗୀର ଏଥର ପ୍ରଚାର କରୁଛୁ ଆପଣମାନଙ୍କ ପାଇଁ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। ସଙ୍ଗୀତ ଉତ୍ତମ ଚାଟ୍ଟାର୍ଜୀ, ଗୀତ ରଚନା କରିଛନ୍ତି ଡକ୍ଟର ଅଜୟ ପରସୁନ। ପ୍ରଥମେ ଶୁଣନ୍ତୁ ସାଧନା ସରଗମ ଗାଇଥିବା ଏହି ହିନ୍ଦୀ ଭଜନଟି।

ପ୍ରଚାର କଲୁ ହିନ୍ଦୀ ଭକ୍ତି ଗୀତ। ଆକାଶବାଣୀ ବଲାଙ୍ଗୀର, ସମୟ ସନ୍ଧ୍ୟା 6ଟା ହେବାକୁ ଯାଉଛି। ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରୁଛୁ ହିନ୍ଦୀରେ ସମ୍ବାଦ, ଶୁଣିପାରିବେ ଆପଣମାନେ ଏଇ କିଛି କ୍ଷଣ ମଧ୍ୟରେ।

ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରାତି 7:30। ଆଜି ଏଥିରେ ରହିଛି ଡମ୍ବରୁ ମେହେରଙ୍କ ସହ ଆଲୋଚନା ଝୁନୁଗା ଓ ମକା ଚାଷ ସମ୍ପର୍କରେ, ତାପରେ ପରେ କିଛି ଚାଷ ସମ୍ପର୍କୀୟ ସୂଚନା ରହିଛି। ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରାତି 8:00। ରାତି 8:15 ତୁଳସୀ ରାମାୟଣ ଭାଗ 86। ହିନ୍ଦୀ ଭକ୍ତିଗୀତ ଶୁଣିବେ ରାତି 8:25। 8:30 ଆଞ୍ଚଳିକ ଗୀତ। ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ ରାତି 8:45 ଓ ରାତି 11:00 ହିନ୍ଦୀରେ ସମ୍ବାଦ। ଇଂରାଜୀରେ ସମ୍ବାଦ ଶୁଣିପାରିବେ ରାତି 9:00 ଓ ରାତି 11:05। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ରାତି 9:15। ରାତି 10:00 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ, ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ସଙ୍ଗୀତ ଡକ୍ଟର ଭାରତୀ କୃଷ୍ଣ। ଶ୍ରୋତାବନ୍ଧୁ, ପୁଣି ଥରେ କହି ରଖୁଛୁ ଆଜିର କିଛି କାର୍ଯ୍ୟକ୍ରମ ସମ୍ପର୍କରେ। କାର୍ଯ୍ୟକ୍ରମ କିଷାନ ବାଣୀ ରାତି 7:30। ଏଥିରେ ଶୁଣିବେ ଝୁନଗା ଓ ମକା ଚାଷ ସମ୍ପର୍କରେ ଡମ୍ବରୁ ମେହେରଙ୍କ ସହ ଆଲୋଚନା। ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରାତି 8:00। ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ ରାତି 10:00 ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ, ରଚନା ଚନ୍ଦ୍ରଶେଖର ମିଶ୍ର, ସଙ୍ଗୀତ ଡକ୍ଟର ଭାରତୀ କୃଷ୍ଣ, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ। ତୁଳସୀ ରାମାୟଣ ଶୁଣିପାରିବେ ରାତି 8:15 ଭାଗ 86। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ। ପ୍ରଚାର କରୁଛୁ ଆପଣମାନଙ୍କ ପାଇଁ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଭିକାରୀ ବଳ, ସ୍ୱର ସଂଯୋଜନା କରିଛନ୍ତି ସରୋଜ ନନ୍ଦ। ପ୍ରଥମେ ଶୁଣନ୍ତୁ ଏହି ଗୀତଟି, ରଚନା ଅଲେଖ ବିଶ୍ୱାଳ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଭିକାରୀ ବଳ, ସଙ୍ଗୀତ ସରୋଜ ନନ୍ଦ। ଏଥର ପରବର୍ତ୍ତୀ ଗୀତ ରଚନା ଶିରିଷାନନ୍ଦ ଦାସ କାନୁନଗୋ।

ଭିକାରୀ ବଳଙ୍କ କଣ୍ଠରେ ପ୍ରଚାର କଲୁ କେତୋଟି ଓଡ଼ିଆ ଭକ୍ତି ଗୀତ। ସ୍ୱର ସଂଯୋଜନା କରିଥିଲେ ସୁରଜ ନନ୍ଦ। ଆକାଶବାଣୀ ବଲାଙ୍ଗୀର, ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ଶୁଣୁଥିଲେ ଆଲୋଚନା ଷ୍ଟାର୍ଟଅପ୍ ମାଧ୍ୟମରେ ପୂରଣ ହେଉଛି ଆତ୍ମନିର୍ଭର ଭାରତର ସ୍ୱପ୍ନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଯୁବ ଉଦ୍ୟୋଗୀ ବରେଣ୍ୟ ଦାସ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ ଏବଂ ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ, ତିନି ରଥର ଦକ୍ଷିଣ ମୋଡ଼। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି।

ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ।

0: ଏବଂ ନୂତନ ବିଲ୍ଡିଂରେ କାର୍ଯ୍ୟର ଅଗ୍ରଗତି, ପିଜି ଛାତ୍ରାବାସରେ ରହିଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଗୁଣାତ୍ମକ ମାନ ବଜାୟ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ ହସ୍ପିଟାଲ ପରିସରରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କରିବା ପାଇଁ ଶ୍ରୀ ମହାଲିଙ୍ଗ ଗୁରୁତ୍ୱାରୋପ କରିଥିଲେ। ଏଥିରେ କଟକ ସଦର ବିଧାୟକ ପ୍ରକାଶ ସେଠୀ, ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କର ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ 2027 ପ୍ରସ୍ତୁତି ନିମନ୍ତେ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆଗାମୀ ତିନି ଦିନ ମଧ୍ୟରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ରାଜସ୍ୱ କର୍ମଚାରୀଙ୍କ ଜରିଆରେ ପ୍ରସ୍ତାବିତ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ରଥଟି ଆଜିଠାରୁ 24 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଫସଲ ବୀମାର ଆବଶ୍ୟକତା, ଉପକାରିତା ଏବଂ ନାମ ପଞ୍ଜୀକରଣ ସମ୍ପର୍କରେ ସଚେତନ କରିବ। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ କର୍କଟ ଏବଂ ସଂକ୍ରାମକ ରୋଗର ଚିକିତ୍ସା ଉପାୟ ବିକାଶ କରିବା ନିମନ୍ତେ ପ୍ରମୁଖ ଭାରତୀୟ ଔଷଧ ଓ ଟିକା ନିର୍ମାତାଙ୍କୁ 3ଟି ସ୍ୱଦେଶୀ ଜୈବ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଯୁକ୍ତିବିଦ୍ୟା ଆଗାମୀ ପିଢ଼ିର ସ୍ୱଦେଶୀ ଚିକିତ୍ସା ସମାଧାନ ଉପାୟ, ଟିକା ଏବଂ ଚିକିତ୍ସା ଉଦ୍ୟୋଗ ବୃଦ୍ଧି ଦିଗରେ ସହାୟକ ହେବ। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 22ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଫସଲ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। କ୍ଷୟକ୍ଷତିର ଆକଳନ ପରେ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆଜି ସନ୍ଧ୍ୟା 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ 10ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ ଏବଂ ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ, 3 ରଥର ଦକ୍ଷିଣ ମୋଡ଼। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଡେଙ୍ଗୁ ଟିକାର ବଜାର ପ୍ରବେଶ, ଆଶା ଓ ସଚେତନତାର ନୂଆ ଅଧ୍ୟାୟ। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ମୌସୁମୀ ଆଗମନ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ବର୍ଷାବାହିତ ରୋଗ, ବିଶେଷ କରି ଡେଙ୍ଗୁର ପ୍ରାଦୁର୍ଭାବ ବୃଦ୍ଧି ପାଇବା ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଉଭା ହେଉଛି। ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ସଚେତନତା ବ୍ୟବସ୍ଥା ପ୍ରତି ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡେଙ୍ଗୁ ହେଉଛି ଏକ ଭୂତାଣୁଜନିତ ଜ୍ୱର, ଯାହା ଏଡିସ୍ ନାମକ ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହି ମଶା ସାଧାରଣତଃ ଦିନବେଳେ କାମୁଡ଼ିଥାନ୍ତି। ଜମା ହୋଇ ରହିଥିବା ସ୍ୱଚ୍ଛ ଜଳରେ ଏହି ମଶା ତା'ର ବଂଶବିସ୍ତାର କରିଥାଏ। ଏହାର ମୁଖ୍ୟ ଲକ୍ଷଣ ଭିତରେ ରହିଛି ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ଆଖି ପଛପଟେ ଯନ୍ତ୍ରଣା, ଗ୍ରନ୍ଥି, ମାଂସପେଶୀ ଓ ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା ହେବା, ଚର୍ମରେ ଲାଲ ଦାଗ ଦେଖାଯିବା, ଆଉ ସବୁଠାରୁ ଆହ୍ୱାନପୂର୍ଣ୍ଣ ହେଉଛି ରକ୍ତରେ ପ୍ଲାଟଲେଟ୍ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବା। ସାମ୍ପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଉଥିବା ତାପମାତ୍ରା, ଅନିୟମିତ ବର୍ଷା, ଦ୍ରୁତ ସହରୀକରଣ ତଥା ନିର୍ମାଣ କାର୍ଯ୍ୟ ଦ୍ୱାରା

0: ଡେଙ୍ଗୁ ସଂକ୍ରମଣର ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଦେଖାଦେଉଛି। ପୂର୍ବରୁ ଡେଙ୍ଗୁ କେବଳ ବଡ଼ ସହରାଞ୍ଚଳରେ ସୀମାବଦ୍ଧ ଥିବାବେଳେ ଏବେ ଏହା ଅର୍ଦ୍ଧସହର ଏବଂ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି। ଏପରିକି ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପାହାଡ଼ ତଥା ଥଣ୍ଡା ଅଞ୍ଚଳ ଯେପରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜାମ୍ମୁ କାଶ୍ମୀରରେ ମଧ୍ୟ ଡେଙ୍ଗୁ ଜନିତ ମାମଲା ସାମ୍ନାକୁ ଆସୁଛି। ଡେଙ୍ଗୁର ମଧ୍ୟ ବିଭିନ୍ନ ସ୍ତର ରହିଛି, ଯାହାର ପ୍ରଭାବରେ ଗୁରୁତର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଉଛି। ତେବେ ଦେଶର ଡେଙ୍ଗୁ ପ୍ରତିରୋଧ ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷିତ ହୋଇଥିବା ଡେଙ୍ଗୁ ଟିକାର ବଜାର ପ୍ରବେଶକୁ ଅନୁମତି ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଡେଙ୍ଗୁ ଟ୍ରେଟାଭାଲେଣ୍ଟ ଟିକା କ୍ୱାଡେଙ୍ଗାର ବିପଣନ ପ୍ରକ୍ରିୟାକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ଟିକା ଜର୍ମାନୀର ଆକେଡା ଜିଏମ୍ବିଏଚ୍ ଦ୍ୱାରା ନିର୍ମିତ ହୋଇଛି ଏବଂ ଏହା ଟାକେଡ୍ ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆମଦାନୀ କରାଯିବ। ଭାରତରେ ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ଅନୁମୋଦିତ ହୋଇଥିବା ଏହା ହେଉଛି ପ୍ରଥମ ଟିକା। ଔଷଧ ଓ ପ୍ରସାଧନ ଆଇନ 1940 ଏବଂ ଔଷଧ ନିୟମ 1945ର ବ୍ୟବସ୍ଥା ଅଧୀନରେ ଟିକାର ଗୁଣବତ୍ତା, ସୁରକ୍ଷା ଏବଂ ପ୍ରଭାବର ବ୍ୟାପକ ବୈଜ୍ଞାନିକ ମୂଲ୍ୟାଙ୍କନ ପରେ ଏହି ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଟିକା ପୁନଃ ସଂଯୋଜକ ଡିଏନ୍ଏ ପ୍ରଯୁକ୍ତିବିଦ୍ୟା ଆଧାରରେ ବିକଶିତ ହୋଇଛି। ଟିକା ଏକ ଶୁଖିଲା ପାଉଡର ଭାବେ ଉପଲବ୍ଧ ହୋଇଥାଏ, ଯାହାକୁ ଚର୍ମର ନିମ୍ନ ଭାଗରେ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଇଥାଏ। ପ୍ରସ୍ତୁତ କରିଥିବା କମ୍ପାନୀ ଦେଇଥିବା ତଥ୍ୟ ଅନୁଯାୟୀ ଡେଙ୍ଗୁ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟରେ 4-60 ବର୍ଷ ବୟସ୍କ ବ୍ୟକ୍ତିବିଶେଷଙ୍କୁ ଏହି ଟିକା ପ୍ରଦାନ କରାଯାଇପାରିବ। ଟିକାକରଣ ସୂଚୀ ଅନୁଯାୟୀ 0.5 ମିଲି ପରିମାଣର 2 ଟିକା ନେବାକୁ ପଡ଼ିବ। 2 ଯାକ ଟିକା ମଧ୍ୟରେ 3 ମାସର ବ୍ୟବଧାନ ରହିବ। ଟିକାର ବ୍ୟାପକ ବିଶ୍ୱସ୍ତରୀୟ କ୍ଲିନିକାଲ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ତଗତ ହୋଇଥିବା ନିର୍ଯ୍ୟାସ ଆଧାରରେ ଏହାକୁ ବ୍ୟବହାର କରିବା ପାଇଁ ଅନୁମତି ମଧ୍ୟ ଦିଆଯାଇଛି। ଡେଙ୍ଗୁ ପ୍ରଭାବିତ ଅଣପ୍ରଭାବିତ କ୍ଷେତ୍ରରେ ଏହାର ସୁରକ୍ଷା ତଥା ପ୍ରଭାବଶୀଳତା ଦେଇ ମୂଲ୍ୟାଙ୍କନ ମଧ୍ୟ ହୋଇଛି। ବ୍ରାଜିଲ, ଥାଇଲାଣ୍ଡ ଏବଂ ଶ୍ରୀଲଙ୍କା ସମେତ 8 ଅଧିକ ଦେଶର ଲୋକଙ୍କ ଉପରେ ଏହାର କ୍ଲିନିକାଲ ଅଧ୍ୟୟନ କରାଯାଇସାରିଛି। ପୂର୍ବରୁ ୟୁରୋପୀୟ ସଂଘ ଗ୍ରେଟ୍ ବ୍ରିଟେନ୍, ସ୍ୱିଜରଲ୍ୟାଣ୍ଡ, ଇଣ୍ଡୋନେସିଆ, ମାଲେସିଆ ଓ ଥାଇଲାଣ୍ଡ ସମେତ 42 ଦେଶ ଏହି ଟିକାର ବ୍ୟବହାରକୁ ଅନୁମୋଦନ ପ୍ରଦାନ କରିସାରିଛନ୍ତି। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହାକୁ ଯୋଗ୍ୟ ବିବେଚିତ କରାଯାଇସାରିଛି। ଏକ ଆକଳନ ଅନୁଯାୟୀ ବିଶ୍ୱସ୍ତରରେ ଏହି ଟିକାର 24 ଅଧିକ ଡୋଜ୍ ବଣ୍ଟନ କରାଯାଇ ସାରିଲାଣି। ବ୍ୟବହାର ହେଉଥିବା ଦେଶଗୁଡ଼ିକରେ ବଜାର ପ୍ରବେଶ, ପରବର୍ତ୍ତୀ ତଥ୍ୟ ନିରୀକ୍ଷଣ ଏହାର ସୁରକ୍ଷାକୁ ସୁନିଶ୍ଚିତ କରିଛି। ଦେଶର ଏହି ପ୍ରଥମ ଡେଙ୍ଗୁ ଟିକାର ଅନୁମୋଦନ ଡେଙ୍ଗୁ ମୁକ୍ତ ଭାରତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। ତେବେ ସଚେତନତା ହିଁ ସର୍ବୋତ୍ତମ ପ୍ରତିଷେଧକ ବୋଲି ଗ୍ରହଣ କରି ଆମେ ନିଜ ଗୃହ ଏବଂ ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପଡ଼ିବ, ତାହେଲେ ଯାଇ ଡେଙ୍ଗୁ ମୁକ୍ତ ସମାଜ ଗଠନ ସମ୍ଭବ ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଡେଙ୍ଗୁ ଟିକାର ବଜାର ପ୍ରବେଶ, ଆଶା ଓ ସଚେତନତାର ନୂଆ ଅଧ୍ୟାୟ। ଆଲେଖ୍ୟ ମୂଳରଞ୍ଜନ ମିଶ୍ର, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।

ଜନଗଣନା ଲାଗି ପଞ୍ଚାୟତ ଆଉ ପୌର ନିର୍ବାଚନ ଥି ଟିକେ ଡେରି ହେବା, ଜୁହ୍ନା ବ୍ୟାଲେଟ୍ ବକ୍ସର ମରାମତି, ନୂଆ ବ୍ୟାଲେଟ୍ ବକ୍ସ ଘିନ୍ବାର ବାବଦେ ବୈଠକଟି ନିଷ୍ପତ୍ତି ହୋଇଛେ। ଝନେ ଭୋଟର ଦୁଇଟା ଜାଗାରେ ଯେନ୍ତା ଭୋଟ୍ ନାଇଁ ଦେବେ ସେଥିଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କର ସଚିବ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା 27 ତାରିଖ ସୋମବାର ଦିନ ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ସେଥିଲାଗି ଆଇବା କାଲିଠାରୁ ଅନ୍ଲାଇନ୍ ପଞ୍ଜୀକରଣ ମୂଲ ହେବା। ଲୋକେ ଜନଶୁଣାଣୀ ଓଡ଼ିଶା.gov.in ପୋର୍ଟାଲ୍ଥି ପଞ୍ଜୀକରଣ କରିପାରିବେ। ରାଜ୍ୟର ଭିନ୍ ଭିନ୍ ଜାଗାନ ଲଗାୟତ ବର୍ଷା ଲାଗି ହୋଇଥିବା ଫସଲ ନୁକସାନ ଲାଗି ଜିଲ୍ଲା ପ୍ରଶାସନମାନଙ୍କ ନୁ ରିପୋର୍ଟ ମଗାଇଛେ ବୋଲି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇକରି କହିଛନ୍, ବଲାଙ୍ଗୀର ଆଉ କଟକ ଜିଲ୍ଲାପାଳ ନୁକସାନ ବାବଦ ରିପୋର୍ଟ ଦେଇସାରିଛନ୍। ଆଉ ଅଲଗା ଜିଲ୍ଲାମାନଙ୍କ ନୁ ଭିଲ୍ ରିପୋର୍ଟ ଆସିଲା ଉତରୁ ମୂଲ୍ୟାଙ୍କନ କରାଯିବା। ଯେନ୍ ଚାଷୀମାନେ ନୁକସାନ ସହିଛନ୍ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକେ ସିଧାସଳଖ କ୍ଷତିପୂରଣ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସିଡିପିଓଙ୍କ ଅଧୀନଥି ପରିଚାଳନା କମିଟି ଗଠନ କରାଯିବା। ଏଥିଲାଗି ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫ ସବୁ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛେ। ତୃଣମୂଳ ସ୍ତରର ଅଙ୍ଗନବାଡ଼ି ସେବାକେ ବରକସ କରବାର ଲାଗି ସକ୍ଷମ ଅଙ୍ଗନବାଡ଼ି ଆଉ ପୋଷଣ ଅଭିଯାନର 2 ନମ୍ବର କ୍ଷେପଥି ଏହି କମିଟି ଗଠନ କରାଯିବା। ସୁପରଭାଇଜର ଅଧ୍ୟକ୍ଷ ଦାୟିତ୍ୱ ନେବାର ସହିତ ଅଙ୍ଗନବାଡ଼ି କର୍ମୀ ସଦସ୍ୟ ଆଉ ଆବାହକ ରହିବେ ବୋଲି ଚିଠିଟି କୁହାଯାଇଛେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶୀ ଆଇଲ ଭୁବନେଶ୍ୱରର ପୂର୍ବାଞ୍ଚଳ ଆଞ୍ଚଳିକ ପୁଲିସ୍ ସମନ୍ୱୟ କମିଟି ଇଆର୍ପିସିସିର ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଓଡ଼ିଶା ପୁଲିସ୍ର ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସହିତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଆଉ ଝାଡ଼ଖଣ୍ଡର ଆରକ୍ଷୀ ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଲ୍ ସିଏପିଏଫ୍, କେନ୍ଦ୍ରୀୟ ପୁଲିସ୍ ସଂଗଠନ ସିପିୟୁ ଆଉ ଭିନ୍ ଭିନ୍ ରାଜ୍ୟର ବରିଷ୍ଠ ପୁଲିସ୍ ଅଧିକାରୀମାନେ ଭାଗ ନେଇଥିଲେ। ଭବିଷ୍ୟତଥି ରାଜ୍ୟମାନଙ୍କ ଭିତରେ ତାଲମେଲକେ ଅୟତ୍କା ବରକସ କରବାର ଲାଗି ନିୟମିତ ଏନ୍ତା ସମନ୍ୱୟ ବୈଠକ ଆୟୋଜନ କରବାରକେ ସ୍ଥିର କରାଯାଇଥିଲା। ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ କାରାଗାର ବିକାଶ ବୋର୍ଡର 4 ନମ୍ବର ସମୀକ୍ଷା ବୈଠକ ହୋଇଯାଇଛି। ଏଥି ମୁଖ୍ୟ ଶାସନ ସଚିବ ରାଇଜେ ଥିବା କାରାଗାରମାନଙ୍କ ସୁରକ୍ଷା ବ୍ୟବସ୍ଥାର ଆଧୁନିକୀକରଣ ଆଉ ଅନ୍ତେବାସୀମାନଙ୍କର କଲ୍ୟାଣ ଲାଗି ସରକାରଙ୍କ ତରଫରୁ ନିଆଯାଇଥିବା ଭିନ୍ ଭିନ୍ ପଦକ୍ଷେପର ସମୀକ୍ଷା କରିଛନ୍। 20 କାରାଗାରର କୃତ୍ରିମ ବୁଦ୍ଧିମତା, ଏଆଇ ଆଧାରିତ ସିସିଟିଭି ଆଉ ଭିଡ଼ିଓ ଏନାଲିଟିକ୍ସ ବ୍ୟବସ୍ଥା ସ୍ଥାପନା, କାରଗାର କାନ୍ଥିର ଉଚ୍ଚତା ବଢ଼ାବା ସହିତ ଡ୍ରୋନ୍, ବଡି କ୍ୟାମେରା ଆଉ ମୋବାଇଲ୍ ଫୋନ୍ ଚିହ୍ନଟ ଲାଗି ଭିନ୍ ଭିନ୍ ଆଧୁନିକ ସୁରକ୍ଷା ଉପକରଣ ବ୍ୟବହାର ଉପରେ ବୈଠକଟି ଆଲୋଚନା କରାଯାଇଥିଲା। ଶ୍ରୀକ୍ଷେତ୍ର ପୁରୀନ ପବିତ୍ର ରଥଯାତ୍ରା ଅବସରରେ ଜନ୍ମବେଦୀନ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍। ଗଲାକାଲି ହେରାପଞ୍ଚମୀ ନୀତି ହେବା ଋତୁରୁ ମହାପୁରୁମାନଙ୍କର ବାହୁଡ଼ଯାତ୍ରା ଲାଗି ପ୍ରସ୍ତୁତି ମୂଲ ହୋଇଛି। ମହାପୁରୁମାନଙ୍କୁ ଫେରଘାଏ ରତ୍ନବେଦୀକେ ଆଣବାର ଲାଗି ରଥମାନଙ୍କର ଦକ୍ଷିଣ ମୋଡ଼ ମୂଲ ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିରର ସକାଳ ଧୂପ ନୀତି ଶେଷ ହେବା ଋତୁରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କର ଅଭିମାନକେ ନଜରଥି ରଖିକରି 3 ରଥର ଦକ୍ଷିଣ ମୋଡ଼ ଲାଗି ଆଜ୍ଞାମାଳ ଦେଇଛନ୍। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରବା ଋତୁରୁ ମା ସୁଭଦ୍ରାଙ୍କର ଦର୍ପଦଳନ ରଥକେ ଦକ୍ଷିଣ ମୋଡ଼ କରିଛନ୍। ତା ଋତୁରୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଘିଚା ମୂଲ ହୋଇଥିଲା। ଜବର ବର୍ଷା ହେବାନୁ ରଥ ଘିଚା ବନ୍ଦ କରାଯାଇଛି। ବଳଭଦ୍ରଙ୍କର ତାଳଧ୍ୱଜ ଆଉ ଜଗନ୍ନାଥଙ୍କର ନନ୍ଦିଘୋଷ ରଥକେ ଆଇବାକାଲ ଦକ୍ଷିଣ ମୋଡ଼ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲର ପ୍ରଭୁ ଦଧିବାମନ ଆଉ ପତିତ ପାବନ 9 ଦିନିଆ ଯାତ୍ରାଥି ମାଉସୀମା ମନ୍ଦିରକେ ଯାଇକରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍। ସୁନାର ଅଳଙ୍କାରଥି ସଜେଇ ହୋଇକରି ଶ୍ରୀଜଗନ୍ନାଥ ବାମନ ରୂପଥି ପୂଜା ପାଉଥିବା ବେଳେ ଯୋଡ଼ା ଜଗନ୍ନାଥ, ବଳଭଦ୍ର ଆଉ ସୁଭଦ୍ରା ଜନ୍ମବେଦିନ ବିରାଜମାନ ଅଛନ୍। ନୂଆପଡ଼ା ଜିଲ୍ଲାର ସବୁ ତହସିଲ କାର୍ଯ୍ୟାଳୟନ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାମ ଜାରି ରହିଛେ। ଭୋଟର ତାଲିକାଥି ନାଁ ପଞ୍ଜୀକରଣ ଲାଗିଥିବା 12 ପ୍ରମାଣପତ୍ର ଭିତରୁ ଆଧାର କାର୍ଡ଼ ସହିତ କେନ୍ସି ଗୋଟେ ପ୍ରମାଣପତ୍ର ଦାଖଲ କରିକରି ତାଲିକାଥି ନାଁ ସାମିଲ କରବାରକେ ବ୍ଲକ ପ୍ରଶାସନ ତରଫରୁ କୁହାଯାଇଛେ। ଖଡ଼ିଆଲ ତହସିଲ ନଭିଲ ଇ ବାବଦ ଗୋଟେ ଯାଞ୍ଚ କାମ କରାଯାଇଛେ। ବଙ୍ଗୋପସାଗରନ ହୋଇଥିବା ଘୂର୍ଣ୍ଣିବଲୟର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ 20 ଜିଲ୍ଲାନ ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛେ। ଆଇବା ଶୁକ୍ରବାର ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛେ। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଇଜ ବେଲବୁଡ଼ାର 6 ବଜେ ତକ 613.47 ଫୁଟ ରହିଥିଲା। ଏହି ସମୟଥି 10 ଗେଟ୍ ଦେଇକରି ଫି ସେକେଣ୍ଡଟି 1,59,581 ଘନଫୁଟ ପାଣି ଛଡ଼ାଯାଉଥିବା ବେଳେ 1,47,000

0: ମଧ୍ୟାହ୍ନ 12ଟାରେ ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରିଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ନେଇ ସ୍ଲୋଗାନ ଦେଇଥିଲେ, ଫଳରେ ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। 2ଟା ପରେ ପରବର୍ତ୍ତୀ ଅଧିବେଶନରେ ମଧ୍ୟ ସମାନ ସ୍ଥିତି ଲାଗି ରହିବାରୁ ସଭାପତି ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଗୃହ ଏକତ୍ର ହେବା କ୍ଷଣି ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି କହିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ, ଫଳରେ ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ଅଧିବେଶନରେ ପୁଣି ସମାନ ସ୍ଥିତି ଉପୁଜିବାରୁ ଦିନକ ପାଇଁ ଗୃହ ମୁଲତବୀ ରହିଥିଲା। ଭାରତ ଏବଂ ଉତ୍ତର ମାସିଡୋନିଆ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପାରସ୍ପରିକ ସମ୍ମାନ ଆଧାରରେ ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ସହମତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ମାସିଡୋନିଆର ରାଷ୍ଟ୍ରପତି ଗୋର୍ଦାନା ସିଲ୍ଜା ନୋଭାସ୍କା ଡାଭକୋଭାଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଉଭୟ ପକ୍ଷ ଦ୍ୱିପାକ୍ଷିକ ସହଯୋଗର ସମସ୍ତ ଦିଗକୁ ସମୀକ୍ଷା କରିଛନ୍ତି ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି। ଭାରତ ଏବଂ ଉତ୍ତର ମାସିଡୋନିଆ ଆଇଟି ଏବଂ ଆଇଟି ଆଧାରିତ ସେବା, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଫାର୍ମାସ୍ୟୁଟିକାଲ୍ସ, ବୟନଶିଳ୍ପ, ଜୈବ ପ୍ରଯୁକ୍ତି, ପର୍ଯ୍ୟଟନ, ଆତିଥ୍ୟ ଏବଂ ଚଳଚ୍ଚିତ୍ର ନିର୍ମାଣ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ସହିତ ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ସହମତ ହୋଇଛନ୍ତି। ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ମଞ୍ଚ ଉଭୟ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଦ୍ରୌପଦୀ ମୁର୍ମୁ କହିଛନ୍ତି।
1: ଆର୍ଥିକ ସହଯୋଗ ଆମର ଦ୍ୱିପକ୍ଷୀୟ ସମ୍ବନ୍ଧ କା ଏକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସ୍ତମ୍ଭ ହମ୍ ଆପଣ ଦ୍ୱିପକ୍ଷୀୟ ବ୍ୟାପାର ଦୁଗୁନା କରନେ ପର ବି ସହମତ ହୁଏ। ହମ୍ନେ ଆଇଟି, କୃଷି, ଫୁଡ୍ ପ୍ରୋସେସିଂ, ଫାର୍ମାସ୍ୟୁଟିକାଲ୍ସ, ଟେକ୍ସଟାଇଲ୍ସ ତଥା ଟୁରିଜିମ୍, ହସ୍ପିଟାଲିଟି ଅର୍ ଫିଲ୍ମ ମେକିଂ ସହିତ ପ୍ରମୁଖ क्षेत्र में सहयोग पर चर्चा। हम स्वास्थ्य सेवा में सहयोग पर अपने द्विपक्षीय अग्रीमेंट को भी रिन्यूअल कर रहे हैं।
0: ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାଶ୍ୱାନ କହିଛନ୍ତି। ଆଜି ସଂସଦ ଭବନ ପରିସରରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ପାଶ୍ୱାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷା ସମେତ ସମସ୍ତ କ୍ଷେତ୍ରରେ ସଂସ୍କାରର ଆବଶ୍ୟକତା ଉପରେ ନିରନ୍ତର ଗୁରୁତ୍ୱ ଦେଇଆସିଛନ୍ତି। ସମସ୍ତ ମନ୍ତ୍ରଣାଳୟରେ ସଂସ୍କାର ଅଣାଯାଉଛି। ପ୍ରତ୍ୟେକ କ୍ଷେତ୍ରରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଗଠନମୂଳକ ପରାମର୍ଶ ଦେବା ସହ ଅର୍ଥପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସେ ଅନୁରୋଧ କରିଛନ୍ତି।
2: ଛାତ୍ରୋ କେ ସାଥ ଖଡେ ହୈଁ ହମ୍ ଲୋଗ ୟୁବାଓ କେ ସାଥ ଖଡେ ହୈଁ ଐସେ ମେଁ ଔର କୈସେ ହମ୍ ଲୋଗ ମଜବୁତି ସେ ଖଡେ ହୋ ସକେଁ ୟେ ସୁଝାବ ଆପ ଦିଜିଏ ଅପନାଏଁଗେ ଆପକେ ହର ସୁଝାବ ଜୋ ଆପ ତଥ୍ୟୋ କେ ସାଥ ରଖିଏଗା। ପ୍ରଧାନମନ୍ତ୍ରୀ ଜୀ ନେ କଲ ଅପନେ ସମ୍ବୋଧନ ମେଁ ପାର୍ଲାମେଣ୍ଟ ଖୋଲନେ ସେ ପହେଲେ ବୋଲା କୋ ତଥ୍ୟୋ କେ ସାଥ ଚର୍ଚ୍ଚା ହୋଗୀ।
0: ସଂସଦରେ ବାରମ୍ବାର ଉପୁଜୁଥିବା ବିଶୃଙ୍ଖଳା ପାଇଁ ବିରୋଧୀଙ୍କୁ ସମାଲୋଚନା କରି ଶ୍ରୀ ପାଶ୍ୱାନ କହିଛନ୍ତି, ବିତର୍କ ତଥ୍ୟ ଉପରେ ଆଧାରିତ ହେବା ଉଚିତ ଏବଂ ବିରୋଧ ପରିବର୍ତ୍ତେ ଏହା ଗୃହ ଭିତରେ ଗଠନମୂଳକ ଆଲୋଚନାରେ ସୀମିତ ରହିବା ଆବଶ୍ୟକ। କିନ୍ତୁ ବିରୋଧୀମାନେ ଏହା ନ କରି ଗୃହରେ ବାଧା ସୃଷ୍ଟି କରୁଛନ୍ତି ଏବଂ ସଂସଦ ବାହାରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଶ୍ରୀ ପାଶ୍ୱାନ ଅଭିଯୋଗ କରିଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏନ୍ସିବି 27ଟି ଦେଶ ସହିତ ଦ୍ୱିପାକ୍ଷିକ ରାଜିନାମା ଏବଂ 19ଟି ଦେଶ ସହିତ ବୁଝାମଣାପତ୍ର ଜରିଆରେ ନିଶାଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରିଛି। ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଆଜି ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବେଆଇନ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ବେଆଇନ ନିଶାଦ୍ରବ୍ୟ କାରବାର ଏବଂ ନିଶାଦ୍ରବ୍ୟ ଅପବ୍ୟବହାରର ମୁକାବିଲା ପାଇଁ ଗତ ମାସରେ ଭିଜନ ଡକ୍ୟୁମେଣ୍ଟ ଅର୍ ନାର୍କୋଟିକ୍ସ କଣ୍ଟ୍ରୋଲ 2026-2029 ଜାରି କରାଯାଇଥିଲା। ମ୍ୟାମାର, ନେପାଳ, ଥାଇଲାଣ୍ଡ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ସିଙ୍ଗାପୁର ଏବଂ ଆମେରିକା ଭଳି ଦେଶଗୁଡ଼ିକ ସହିତ ଭାରତ ନିଶା କାରବାର ସମ୍ବନ୍ଧୀୟ ପ୍ରସଙ୍ଗରେ ନିୟମିତ ଭାବେ ମହାନିର୍ଦ୍ଦେଶକ ସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା କରିଆସୁଛି। ଏନ୍ସିବିକୁ ମଜବୁତ କରିବା ପାଇଁ ସାରା ଦେଶରେ ଆଞ୍ଚଳିକ କାର୍ଯ୍ୟାଳୟ ସଂଖ୍ୟାକୁ 13ରୁ 30କୁ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଏଏଆଇ ଏବଂ ଷ୍ଟିଲ୍ ପ୍ରାଧିକରଣ ଲିମିଟେଡ୍ ସେଲ୍ ମଧ୍ୟରେ ଆଜି ନୂଆଦିଲ୍ଲୀରେ ରାଉରକେଲା ବିମାନ ବନ୍ଦର ପାଇଁ ସମ୍ପ୍ରସାରିତ ପରିକଳ୍ପନା ଏବଂ ପରିଚାଳନା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଆଞ୍ଚଳିକ ବିମାନ ସଂଯୋଗକୁ ସୁଦୃଢ଼

0: କରିବା ଏବଂ ଓଡ଼ିଶାର ସାମାଜିକ ଆର୍ଥିକ ବିକାଶରେ ଯୋଗଦାନ ଦେବା ପାଇଁ ଉଭୟ କର୍ତ୍ତୃପକ୍ଷଙ୍କ ମିଳିତ ପ୍ରତିବଦ୍ଧତା ଏହି ରାଜିନାମାରେ ପ୍ରତିଫଳିତ ହୋଇଛି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ବିପିନ କୁମାରଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ତୃଣମୂଳ ସ୍ତରର ଡିଜିଟାଲ ନବସୃଜନକୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ଆମନ୍ତ୍ରଣ କରିଛି। ଅଂଶଗ୍ରହଣକାରୀମାନେ ଆସନ୍ତା ଅଗଷ୍ଟ ମାସ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1ରୁ 3 ମିନିଟ୍ର ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଏବଂ ନଗର ହାବେଳି, ଡାମନ୍ଡ୍ୟୁ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପଦକ୍ଷେପରେ ପ୍ରତି ଜିଲ୍ଲା ପାଇଁ 20 ଜଣ ଡିଜିଟାଲ ସୃଜନକର୍ତ୍ତାଙ୍କୁ 50,000 ଟଙ୍କାର ଜିଲ୍ଲାସ୍ତରୀୟ ପୁରସ୍କାର, 2,00,000 ଟଙ୍କାର ରାଜ୍ୟସ୍ତରୀୟ ପୁରସ୍କାର ଏବଂ ଦେଶବ୍ୟାପୀ ପ୍ରସାରଣ ସମୟରେ 5,00,000 ଟଙ୍କାର ଜାତୀୟ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଏହି ପଦକ୍ଷେପର ଶୁଭାରମ୍ଭ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଚଞ୍ଚଲ କୁମାର କହିଛନ୍ତି, ଯୁବପିଢ଼ିଙ୍କ ସୃଜନଶୀଳତାକୁ ଆଗକୁ ଆଣିବା ସହ ଏହି ମଞ୍ଚ ପ୍ରୋତ୍ସାହନ ଯୋଗାଇବ। ସାମାଜିକ କର୍ମୀ ସୋନମ ୱାଙ୍ଗଚୁଙ୍କୁ ତୁରନ୍ତ ଗୁରୁଗ୍ରାମର ସଫଦରଜଙ୍ଗ ହସ୍ପିଟାଲରୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋନମଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିକେ ଉପାଧ୍ୟାୟ ଏବଂ ଜଷ୍ଟିସ୍ ତେଜସ୍ କାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲାର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, ୱାଙ୍ଗଚୁଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାରେ ସରକାରଙ୍କର କୌଣସି ଆପତ୍ତି ନାହିଁ। ତେବେ ଡାକ୍ତରୀ ପରାମର୍ଶ ବିରୁଦ୍ଧରେ କାର୍ଯ୍ୟକର୍ତ୍ତା ମେଦାନ୍ତ ଡାକ୍ତରଖାନାରୁ ତାଙ୍କୁ ଡିସ୍ଚାର୍ଜ କରିବା ଉଚିତ ନୁହେଁ। ମାମଲାର ଶୁଣାଣି ବେଳେ ସଫଦରଜଙ୍ଗ ହସ୍ପିଟାଲରେ ୱାଙ୍ଗଚୁଙ୍କ ଚିକିତ୍ସା ତଦାରଖ କରୁଥିବା ଏମ୍ସର ଡାକ୍ତରମାନଙ୍କ ସହ ଖଣ୍ଡପୀଠ ଆଲୋଚନା କରିଥିଲେ। ମେଦାନ୍ତରେ ସୋନମଙ୍କ ଚିକିତ୍ସା ଉପରେ ଦିନରାତି ନଜର ରଖିବା ପାଇଁ ଏକ ବିଶେଷଜ୍ଞ ଦଳ ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଗୀତାଞ୍ଜଳି ଯେତେବେଳେ ଚାହିଁବେ ଡାକ୍ତରଖାନାରେ ସୋନମଙ୍କୁ ଭେଟିବା ପାଇଁ ଅନୁମତି ଦିଆଯିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କ୍ରମାଗତ 10ମ ଦିନ ପାଇଁ ଇରାନ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି। ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଏକ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଉଭୟ ପକ୍ଷ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ଉପରେ ନିୟନ୍ତ୍ରଣ ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଇରାନ ଏବଂ ଆମେରିକା ମଧ୍ୟରେ ଭଙ୍ଗ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୁଣିଥରେ ଆରମ୍ଭ କରିବା ପାଇଁ କୂଟନୀତିଜ୍ଞମାନେ ଆଜି ପାକିସ୍ତାନର ମଧ୍ୟସ୍ଥତାରେ ଏକ ବୈଠକ ମଧ୍ୟ କରିଥିଲେ। ଏହା ସତ୍ତ୍ୱେ ଉଭୟ ରାଷ୍ଟ୍ର ମଧ୍ୟରେ ତିକ୍ତତା ଜାରି ରହିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଉତ୍ତର ମାସିଡୋନିଆ ସହମତ କହିଲେ ରାଷ୍ଟ୍ରପତି। ବିଭିନ୍ନ କ୍ଷେତ୍ରରେ ସଂସ୍କାର ନେଇ ଗଠନମୂଳକ ପରାମର୍ଶ ଆହ୍ୱାନ କଲେ କେନ୍ଦ୍ର ସରକାର ଏବଂ ତୃଣମୂଳ ସ୍ତରରେ ଡିଜିଟାଲ ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବରଗଡ଼ ସହର ନିକଟ କଟାପାଲି ଗାଁରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଉଦ୍ୟମରେ ଚାଲିଥିବା ସାନ୍ଧ୍ୟ ମୁକ୍ତ ବିଦ୍ୟାଳୟ 1 ବର୍ଷ ପୂରଣ କରିଛି। 5 ଜଣ ଅବସରପ୍ରାପ୍ତ ଶିକ୍ଷକ ଓ 2 ଜଣ ଉଚ୍ଚଶିକ୍ଷିତ ଯୁବତୀ ଏଠାରେ 6ରୁ 10 ଶ୍ରେଣୀର ପ୍ରାୟ 60 ଜଣ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷାଦାନ କରୁଛନ୍ତି। ବାର୍ଷିକ ଉତ୍ସବରେ ବିଶିଷ୍ଟ ବ୍ୟକ୍ତି ଓ ଅଭିଭାବକମାନେ ଏହି ଅଭିନବ ପ୍ରୟାସର ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ଜଣେ ଅଭିଭାବକ କହିଛନ୍ତି,
2: ଯଦି ଇନ୍କେ ଯେନ୍ ପଢି ହେଲା ରିଟାୟାର୍ଡ ଟିଚର ମାନେ ଯେନ୍ ପଢ଼ଉଛନ୍, ସେ ଟିଚର ମାନଙ୍କୁ ମୋତେ ବହୁତ ବହୁତ ଧନ୍ୟବାଦ ଦଉଛେ। ସେମାନେ ତାଙ୍କର ବହୁ ମୂଲ୍ୟ କରି ଆମର ପୁଅ ଝିଅ ମାନଙ୍କର ଯେନ୍ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ବାରେ ଯେନ୍ ସୁବିଧା କରୁଛନ୍, ମାନସିକ ଦକ୍ଷତାରେ ସବୁ ଜିନିଷର ସେମାନେ ବହୁତ ଶିକ୍ଷା କରୁଛେ, ତାଙ୍କର ପଢ଼ାରେ ବି ଉନ୍ନତି ହଉଛେ।
1: ଏଭଳି ଏକ ବିଦ୍ୟାଳୟ ସ୍ଥାପନର ଉଦ୍ଦେଶ୍ୟ ସମ୍ପର୍କରେ ଅବସର

0: ପ୍ରାପ୍ତ ଶିକ୍ଷକ ରଙ୍କମଣି ଖେତି ଆକାଶବାଣୀକୁ କହିଛନ୍ତି,
1: ମୁଇଁ ମେ 31, 2025 ସରକାରୀ ଉଚ୍ଚ ବିଦ୍ୟାଳୟ କମଗାରୁ ଅବସର ଗ୍ରହଣ କଲି ଆଉ ବର୍ତ୍ତମାନ ଏହି ସାନ୍ଧ୍ୟ ବିଦ୍ୟାଳୟର ଜଣେ ଶିକ୍ଷକ ପଢୁଥିଲା ସମୟରେ ମୁଁ ଟ୍ୟୁସନ ପଢିବା ପାଇଁ ମଧ୍ୟ ମୋ ପାଖରେ କୌଣସି ପ୍ରକାର ସାହାରା ନଥିଲା, ତଥାପି ମୁଁ ପରିଶ୍ରମ କରିଥିଲି, ମୋର ଶିକ୍ଷକମାନଙ୍କର ମାଗଣାରେ ମୁଁ କିଛି ଶିକ୍ଷା ପାଇ ଶିକ୍ଷକତା କଲି, ତାପରେ ଯେତେବେଳେ ଦେଖିଲି ଯେ ମୋ ପରି ବି ଅନେକ ଛାତ୍ରଛାତ୍ରୀ ଥିବେ ଯେଉଁମାନଙ୍କର ପଢିବାର ଇଚ୍ଛା ଅଛି ଅଥଚ ଅର୍ଥର ବାଧା ଥିବ, ସେଇମାନଙ୍କର କିପରି ମୁଁ ଉନ୍ନତି କରିପାରିବି, ଶିକ୍ଷାଦାନ କରିପାରିବି, ଏହି ଭାବନା ଥିଲା।
0: ଏ ସମ୍ପର୍କରେ ଆଉ ଜଣେ ଅଭିଭାବକ ଜିତେନ୍ଦ୍ରିୟ ବାଗ କହିଛନ୍ତି,
2: କଟାପାଲିରେ ପ୍ରଥମ କରି ଗୋଟେ ଆମର ଅବସରପ୍ରାପ୍ତ ଶିକ୍ଷକ ମାନେ ଗୋଟେ ଫ୍ରି ଟ୍ୟୁସନ ଦେବାର ବଢିଆ ପ୍ରୋଗ୍ରାମଟେ ଷ୍ଟାର୍ଟ କରିଛନ୍, ବର୍ଷେ ଖଣ୍ଡେ ହେଇଗଲାନ, ଆଉ ତାର ଦ୍ୱାରା ଛୁଆମାନେ ଟିକେ ବେଶୀ ଯେନ୍ ସ୍କୁଲ ମାନକେ ଯେନ୍ଟା ପଢା ହଉଛେ ତାର ଠାରୁ ଇଠାନେ ଡାଉଟ କ୍ଲିୟର ହେଇପାରୁଛନ୍, ତାର ସାଙ୍ଗେ ସାଙ୍ଗେ ଅଧିକ ଟିକେ ଶିକ୍ଷା ପାଇପାରୁଛନ୍, ଘରେ ବି ସେଟାକେ ଟାସ୍କ ମାନେ ଯେନ୍ଟା ଦଉଛନ୍ ଘରେ ବି ଭଲ ହିସାବରେ ପଢି ପାରୁଛନ୍, ଆଉ ଟିକେ ଉନ୍ନତି କଲା ବି ଲାଗୁଛି ଆମକୁ। ଘରେ ତ ଏକଲା ପଢ଼ବା କିନ୍ତୁ ଇନୁ କାଣା ହେବା, ଛୁଆମାନଙ୍କର ସାଙ୍ଗେ ପଢ଼ବାର ଦ୍ୱାରା ଆଉ ଶିକ୍ଷକ ମାନେ ପଢ଼ାବାର ଦ୍ୱାରା ଟିକେ ତାଙ୍କର ଟିକେ ଉତ୍ସାହ ବଢ଼ବା, ଆଉ ଶିକ୍ଷକ ମାନେ ଯେନ୍ଟା ବି ମାନେ ଷ୍ଟେପ୍ଟେ ନେଇଛନ୍, ଆଜ୍ଞା ମାନଙ୍କୁ ବହୁତ ବହୁତ ଧନ୍ୟବାଦ। କଟାପାଲି ଗ୍ରାମ ପଞ୍ଚାୟତର ଉନ୍ନତି ଉପରେ ଆଉ ଭବିଷ୍ୟତ ଉପରେ ବହୁତ ଚିନ୍ତା କରୁଛନ୍, ଯଦ୍ୱାରା କି ଛୁଆମାନଙ୍କୁ ଫ୍ରି ଟ୍ୟୁସନ ଦେଇପାରୁଛନ୍, ଆଉ ଛୁଆମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଗାଁର ଭବିଷ୍ୟତ ଉଜ୍ଜଳ ହେବା, ତା ସାଙ୍ଗେ ସାଙ୍ଗେ ଆମର ଗାଁର ପରିବେଶ ବି ଭଲ ରହିବା, ଗାଁର ସବୁ ଶିକ୍ଷିତ ଲୋକମାନେ ବାହାରିବେ ଯାହାଦ୍ୱାରା କି ଗାଁର ଉନ୍ନତି ହେଇପାରିବା।
0: ଭୋଟର ତାଲିକାର ସଘନ ସଂଶୋଧନ ପ୍ରକ୍ରିୟା ଅନ୍ତର୍ଗତ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲ ଏହାକୁ ଉନ୍ମୋଚନ କରିଛନ୍ତି। ଚିଠା ତାଲିକା ସମ୍ପର୍କରେ ଆପତ୍ତି କିମ୍ବା ଅଭିଯୋଗ ଥିଲେ ଆସନ୍ତା ଅଗଷ୍ଟ 4 ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମରେ ଆବେଦନ କରାଯାଇପାରିବ। ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ବିକଶିତ ବରପାଲି ରେଳ ଷ୍ଟେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ପ୍ରାୟ 22 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟେସନରେ ଆଧୁନିକ ପ୍ରତୀକ୍ଷାଳୟ, ପ୍ଲାଟଫର୍ମ, ପାନୀୟ ଜଳ, ଆଲୋକୀକରଣ ଓ ପାର୍କିଂ ସୁବିଧା କରାଯାଇଛି। ବରଗଡ଼ ଜିଲ୍ଲାରେ ପବିତ୍ର ରଥଯାତ୍ରା ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଛି। ଭଟଲି ଦଧିବାମନ ପୀଠରେ ନବଗୁଞ୍ଜର ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ବରଗଡ଼ ସହରରେ ପ୍ରଥମ ଥର ପାଇଁ ପ୍ରଶାସନ ପକ୍ଷରୁ ସାମୂହିକ ରଥଟଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପାଇକମାଲର ନରସିଂହନାଥ ପୀଠରେ ମଧ୍ୟ ରଥଯାତ୍ରା ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବରଗଡ଼ ଗସ୍ତରେ ଯାଇ ତୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରେକ୍ଷାଳୟ ଏବଂ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ଉଦ୍ଘାଟନ କରିଥିଲେ। ପରେ ସେ ଏକ ବୁଦ୍ଧିଜୀବୀ ସମାବେଶରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତ ରଖିଥିଲେ। ପଦ୍ମପୁର ବନାଞ୍ଚଳର ଚଙ୍ଗରିଆ ବୃକ୍ଷରୋପଣ ପରିସରରେ 77ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ସାଂସଦ ପ୍ରଦୀପ ପୁରୋହିତ ଓ ଅନ୍ୟାନ୍ୟ ଅତିଥି ଏଥିରେ ଯୋଗଦେଇ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ହେବାର ବଲବ ଆରୁ ଭୁରା ଟୁକୁରା ଟିକେ ଦେଲେ ବର୍ଷା ବି ହଉଛେ, ଭିଜି ଗଲୁ, ଦିହେଁ ନସି ଗଲୁ, ଏଟା ମହା ମୁସ୍କିଲ କଥା କିନି ଇନ୍ଦର ଦୋଷ ବାଗିଟା
1: ଯେ ଦାଦା ହେନ୍ତା ନିସି। ଦେଖ ଯଦି ଏଟା ଲାଗି ଲାଗି ଲାଗି ଲାଗି ଦଶ ଦିନ ପନ୍ଦର ଦିନ ହେଇଯିବା ବୋଇଲେ ନିକେ ଏଥର ଟିକେ ଶିକ୍ଷିକା ଲାଗ୍ସି ଆରୁ ସେ କାନ୍ଥି ଥୁବି ଏଥର ପାନ୍ ନିଜରି ବସିକିନି
0: କାଁ କରବ ବହେନ ପ୍ରକୃତି ପରେ କେତେବେଲେ କେନ୍ ରୂପତାର ତ ଭାଇ ବହିନ ମାନଙ୍କୁ କହେମା ଯେ ଯେନ୍ ଝକେର ଲଗେଇଛେ କି ବର୍ଷା ଟିକେ ହଉଛେ ଯେନ୍ଠାନେ ବି ପଲ୍ହା ପୁଲ୍ହି ଯଦି ହେଇଗଲାନ ଧରବାର ଭୁଲିଆ ବେଲେ ଉଛୁର ନାଇଁ କରୁନ୍, ଭୂତେର ଭୁତରା ବି ମିଲ୍ବା ଇହେ ଦେ ରୁଇ ବସୁନ ନ ଏକା।
1: ହଁ ଆଗ ତରିଆ ଯଦି ପାନ୍ ଲାଗିଯାଉଛେ ବୋଇଲେ ନି କେଁ ରୁଆ ବିହିଡ଼ା ସାରି ଦେବାଟା ଭଲ ଲାଗେ ବୋଲ ତ
0: ହଏ
1: ଚାଷ କାମ ଲାଗି ଯେତେ ହରବର ହେବ ନି କେଁ ସେତେ ଭଲ ଲାଗେ ବୋଲିକିରି କୁହାଯାଏ।
0: ହଁ ଆର୍ ଯନ୍ତ୍ରପାତିର ଟିକେ ବ୍ୟବହାର କରୁନ୍ ଯେନ୍ଥିର ଲାଗି କି ମହରକ ଦୁନିଆ ଥି ଆମେ ଖର୍ଚ୍ଚା ନୁ ବଞ୍ଚି ଯିମା, ଜିନିଷ ପତର ବି ଫସଲ ବି ଯାହା ଯାହା ଚାଷ ହେଇ ପାର୍ସି
1: ବୋଲେ କମ ସମୟ ଥି ନି କେଁ
0: ହଏ
1: ଯହ କରି କବାର ଉସରି ପାରବା ବୋଲ
0: ଯେ ଶୁଣ ତ ଭାଇ
1: କାଣା ଦାଦା
0: ବଡ଼ଟେ କଥା ହଉଛି ବର୍ଷାଟା ଠିକ ହିସାବେ ଆର୍ ଜହ ଟିକେ ହେବାର୍ ଲାଗି ଠାନ୍ ଠୁନ୍ ଆଣ୍ଟ ଗୁଡ଼ା ବାଗିର ଜାଗା ଥି ଆମର ଭାଇ ବହେନ ମାନେ କିଛି ନି କରବାର ତାହେଲେ ଗୁରୁଦୁଟେ ପଡ଼ିଆ ପକେଇ ଦେଇଛନ୍। ଇହାଦି
1: ଦାଦା ଇଟା ଗୁଟେ ତାମାନେ ସେ ସମସ୍ୟା ବାଗିର ଲାଗ୍ସି ବୋଲ ତ ଘାଏ ଘାଏ। ଦେଖ ଅନେକଟେ ଚାଷୀ ଭାଇ ବହେନ ମାନେ ଧାନ ଚାଷ କରସନ୍ ତାଙ୍କର ସବୁ ଡୁଲି ମାନଙ୍କୁ ଯେତିକି ଚାଷ ଜମି ଥିବା ଆରୁ ଯେନ୍ଟା ରହି ରୁହା ଯାଏସି ବି ସେଟା ତାମାନେ ପଡ଼ିଆ ପଡ଼ିଥିସି। ସେନ୍ତା ଜାଗା ମାନଙ୍କୁ ଦେଖ ଏଇ ଯେନ୍ ଡାଲି ଜାତିଆ ଫସଲ ଚାଷ କଲେ ହେତା କି ପନିପରିବା ଚାଷ କଲେ ହେତା ବୋଇଲେ ଧାନ ସାଙ୍ଗେ ସାଙ୍ଗେ ଆଠ ଦୁଇ ପଇସା ବି ହାତକେ ହେତା।
0: ହଏ ଯେନ୍ ଜାଗା ମାନକେ ବୋଲ ତ ଟିକେ ଆଠ ଗୁଡ଼ା ବାଗିର ଜାଗା
1: ହଏ ହଏ
0: ଇଠାନେ ଇହେ ଦେବି ଆମେ ଝୁନଗା ଚାଷ କରିପାରମା, ମକା ଚାଷ କରିପାରମା, ଡାଲି ଜାତିଆ ମୁଗ ବିରି ଚାଷ ବି କରିପାରମା ସମିଆ ଅଛେ ତାହେଲେ ହେଥିର୍ ଲାଗି ଭାଇ ବହେନ ମାନେ ଲାଗି ପଡ଼ୁନ୍ ଆର୍ ହେ କିସମେ ଆଲୋଚନାଟି ଆଜି ବୈଠକି ନେ ରଖୁ ବହେନ
1: ଯେ ଦାଦା।
0: ହଁ
1: ଇଟା ଏଇ ଯେନ୍ ଶୁନି କଲ କେଁ ଇ ଯେନ୍ ଝୁନଗା ଚାଷ କଥା?
0: ହଁ ହଁ ହଁ
1: ଆମେ ବନେ ଦିନ ତ ତଲେ ନି ଶୁନିଥିଲା
0: ଆମର ଡମରୁ ମେହେର ଆଜ୍ଞା ବଢ଼ିଆ ଆଲୋଚନାଟି କରିଥିଲି।
1: ହଏ ହଏ ହଏ ଇଟା କାଣା କି ଆଜ୍ଞା ତ ଅବସର ନେଲି ନ ନି କେଁ
0: ବେଲେ ଶୁନମା ତାଙ୍କର କଥା ଇହେ ଦେ।
1: ହଁ ହଁ
0: ଶୁନ
1: ଆଜ୍ଞା ପହଲା ଆମକୁ ବୁଝେଇକିରି କହିବେ ଯେ ଯେନ୍ ଚାଷୀ ଭାଇ ବହିନ ମାନେ ଝୁନଗା ଚାଷ କରବାର ଲାଗି ଚାହୁଁଛନ୍ ସେମାନେ ଜମି ପ୍ରସ୍ତୁତି କେନ୍ତା କରି କରିବେ, ଖତ ସାର କେନ୍ତା କରି ଦେବେ କି ଜୁତା ଜୁତି କେନ୍ତା କରି କରିବେ କାଣା ସେଟା ଟିକେ ଭଲ କରି ବୁଝେଇ।
2: ଆମେ ଝୁନଗା ଚାଷ କରବାର ଲାଗି ହେଲେ କେନ୍ ପ୍ରକାର ମ୍ୟାଟ ଦରକାର, କେନ୍ ଟାଇମରେ କରି ହେବା, ହଁ ଇତା ପ୍ରମି ଟିକେ କହିମି। ପହିଲା କଥା ହେଲା ଯେ କୃଷି ଚାଷ କରବାର ଲାଗି ହେଲେ ଆମକୁ ମ୍ୟାଟ ଭଲଟା ଥିବା ଦରକାର
1: ଆଜ୍ଞା।
2: ଆଉ ଇ ଝୁଡ଼ଙ୍ଗ ଚାଷଟା କାଁ ହେସି ଇନ ଟିକେ ଠିଆ ପାଇଁ ଇଏ ସହି ନି ପାରେ
1: ଆଜ୍ଞା ଆଜ୍ଞା।
2: ଇତା ଲାଗି ନିଗିଡ଼ା ଦୁର୍ଷା ମ୍ୟାଟ ହେଲେ କିମ୍ବା ବାଲିଆ ଦୁର୍ଷା ମ୍ୟାଟ ହେବା ବେଲେ ଝୁଡ଼ଙ୍ଗା ଚାଷଟା ଭଲ ହେସି, ପାନ୍ ଯେନ୍ତା ଜମି ନେଇ ରହୁଥିବା କିନ୍ତୁ ଓଲ୍ଟା ଥିବା
1: ଆଜ୍ଞା ଆଜ୍ଞା।
2: ଆଉ ଇ ଝୁଡ଼ଙ୍ଗା ଚାଷକେ ଆମେ ଶୀତ ଦିନେ ବି କରିପାରମା, ଖରାଦିନେ ବି କରିପାରମା, ବର୍ଷା ଦିନେ ବି କରିହେବା। ଝୁଡ଼ଙ୍ଗଟା କହିବାକେ ଗଲେ ଆମେ ବର୍ଷ ଯାକ ଆମେ ଚାଷ କରିପାରମା, ଏଥିର୍ଲାଗି କିଛି ଇଟା ଦରକାର ନାଇଁ ନ। କିନ୍ତୁ ମାଟିଟା ଆକ୍ଚୁଆଲି ପାନ୍ ଜମି ନାଇଁ ରହିବା କଥା
1: ଆଜ୍ଞା।
0: ଆଚ୍ଛା ଆଚ୍ଛା ତ ଇ ଯେନ୍ ଝୁନଗା ଚାଷ କରବାର୍ ଲାଗି ଯିମା ଆଜ୍ଞା, ଆମେ କେନ୍ ପ୍ରକାର ମ୍ୟାଟ ଆର୍ ଜଳବାୟୁ ହେଲେ ଏଇଟା ଠିକ୍ ହେଇଥିସି ଏଇଟା ବି ଜାଣବାର୍ ଦରକାର
2: ଆଜ୍ଞା ଆଜ୍ଞା। ହେଟା ମୁଇଁ କହିଲି ଯେନ୍ ନିଗିଡ଼ା ଦର୍ଶା ମ୍ୟାଟ କି ବାଲିଆ ଦର୍ଶା ମ୍ୟାଟ ଯେନ୍ ପାନ୍ ଜମି ନାଇଁ ରହୁଥିବା ସେନ୍ତା ଜମିରେ ହେବା ଦରକାର। ଆଉ ଜଳବାୟୁ ହିସାବରେ ବେଲେ ଆମେ ତିନି ସିଜନ୍ରେ କରିପାରମା, ବର୍ଷ ଯାକ ଆମେ ଏଟାକେ କରିପାରମା
1: ବୋଲେ ଯଦି ଦେଖମା ବୋଲେ ଆମର ଇଆଡ଼ ଜଳବାୟୁଟା ଠିକ୍ ଅଛି ଝୁନଗା ଚାଷ ଲାଗି।
2: ହଁ ଝୁନଗା ଚାଷ ଲାଗି ସବୁବେଳେ କରିହେବା।
0: ଫେର୍ ବି ଆମର ଚାଷୀ ଭାଇମାନେ ଯେନ୍ମାନେ ଝୁନଗା ଚାଷ କରବାର ଲାଗି ଯାଉଛନ୍ କେନ୍ କେନ୍ କିସମର ଝୁନଗା ସବୁ ନେଲେ ଠିକ୍ ଫାଇଦା ପାଇପାରେ?
2: ପୁଷା ଦୋ ଫସଲି, ଏସିବି ଦୁଇ, ଏଫ୍ଏସ୍ 68
0: ଆଜ୍ଞା,
2: ସ୍ୱର୍ଣ୍ଣ କେ 585, ଏସ୍ 457, SGL 1 ଇ ପ୍ରକାର କିସମ ମାନେ ବଢ଼ିଆ ହେସି
1: ଆଜ୍ଞା। ବୋଲେ ଆମେ ଆଜ୍ଞା ବିହନ ବୁନବାର ଆଗରୁ ଆପଣ ମାନଙ୍କୁ ସବୁବେଳେ କହିଥିସନ୍ ଯେ ଆମେ କେତେ ପରିମାଣର ବିହନ ବୁନବାର କଥା, ଯଦି ଠିକ୍ ନି ହେଲା ବୋଲେ ସେଟା ବି ଟିକେ କମ୍ ବେଶୀ ହେଇଯାଏ।
2: ହଁ ବିହନ ପରିମାଣ ଯଦି ଆମେ କମେଇ ଦେବା ଗଛ ସଂଖ୍ୟା କମିଯିବା
1: ଆଜ୍ଞା ଆଜ୍ଞା।
2: ଗଛ ସଂଖ୍ୟା କମିଗଲା ଆମର ଅମଲ ବି କମିଯିବା ସେ ହିସାବ
1: ଆଜ୍ଞା।
2: ସେଥିଲାଗି ଠିକ୍ ପରିମାଣରେ ଆମେ ବିହନ ଦରକାର। ଇତାର ଲାଗି ହଉଛେ ଏକରକ ହାରାହାରି 10 kg ବିହନ ଦରକାର ହେସି ଝୁଡ଼ଙ୍ଗ ଚାଷ କରବାର ଲାଗି। ଆଉ ଗୋଟେ ଜିନିଷ ସବୁବେଳେ କହିସି ମୁଇଁ ବି ଯେ ଆମେ ଯେତେବେଳେ ବି ବିହନକେ ବୁଣୁଛୁ ବୁନ୍ମା ଆଗରୁ ବିଶୋଧନଟେ ନିହାତି ଭାବେ ଆମେ କର୍ମା
0: ଆଜ୍ଞା।
2: ବିହନ ବିଶୋଧନଟେ ଯଦି କର୍ମା ହେଁ ତାହେଲେ କାଁ ହେବା କି ସେ ଗଛ୍କେ 3 ସପ୍ତାହରୁ 4 ସପ୍ତାହ ତକ୍ ସେ ସୁରକ୍ଷା ଦେବା।

0: ପହେଲା ବିହନ ଯେତେବେଳେ ମଞ୍ଜିଟେ ଲଗାଉଛୁ ଆମେ, ମଞ୍ଜିରୁ ଗଜାଟିଏ ହେଉଛେ, ଗଜାରୁ କଲିଆ ଗଛଟିଏ ହେଉଛି, ହେ ଟାଇମ୍ରେ କାଁ ହେସି, ତାର ପ୍ରତିରୋଧକ ଶକ୍ତି ତାର ନିଜର ଦେହେ ନେଇ ଥାଏ, ବେଲେ ବାହାରୁ ବହୁତ ରୋଗ ପୋକ ଲାଗବାର ସମ୍ଭାବନା ଥିସି, ଯେନ୍ଟାକେ ଆମେ ଯଦି ବିଶୋଧନ କରିଥିମା ବୋଇଲେ ସେ ତାହାକେ ସୁରକ୍ଷା ଦେବା। ସେଥିଲାଗି ଆମେ କାଁ କରମା, ଗୋଟେ କେଜି ବିହନକୁ 3 ଗ୍ରାମ ହିସାବରେ ଭିଟାମ୍ୟାକ୍ସ ପାୱାର କିମ୍ବା 2 ଗ୍ରାମ ହିସାବରେ କାର୍ବେଣ୍ଡାଜିମ୍ କି ମିଶେଇକି ଯଦି ବିଶୋଧନ କରିକି ଲଗେଇଥିମା ତାହେଲେ ସେନ ରୋଗ ହେବାର ସମ୍ଭାବନା ବହୁତ କମି ଯାଇଛି।
1: ଇ ଯେନ୍ ଝୁନ୍କା କିସମର କଥା କହିଲେ, ବିହନର ପରିମାଣ କଥା କହିଲେ, ଆମେ ଯେତେବେଳେ ବିହନ ଲଗାବାକେ ଯିମା ଆଜ୍ଞା ଜମିତେ, ଏଟାକେ ବିଶୋଧନ କେନ୍ତା କରି କର୍ମା ଟିକେ ଜାଣବାର ଦରକାର ବି।
0: ଗୋଟେ କେଜି ବିହନରେ 3 ଗ୍ରାମ ଭିଟାମ୍ୟାକ୍ସ ପାୱାର କିମ୍ବା 2 ଗ୍ରାମ କାର୍ବେଣ୍ଡାଜିମ୍ କେ ମିଶେଇକିରି ଆମେ ତାହାକେ ବିଶୋଧନ କର୍ମା।
1: ଆଜ୍ଞା
2: ଆଜ୍ଞା,
0: ଛାଇରେ ସେଟାକେ ଶୁଖେଇ ଦେଇକିରି ତା ଠିକ ମିଶିଲା ପରେ ତାହାକେ ଆମେ ନେଇକିରି ଲଗାମା।
2: ଆଜ୍ଞା
1: ଆଜ୍ଞା, ବଢ଼ିଆ କଥା। ତ ଆମେ ଯେତେବେଳେ ଝୁନ୍ଗା ଲଗାମା ଆଜ୍ଞା, ଗଛକେ ଗଛ ଆର୍ ଧାଡ଼ିକେ ଧାଡ଼ି କେତେ ଦୂର ରହିବା, ଆରୁ କେନ୍ କେନ୍ ଜିନିଷ୍କେ ଆମେ ଧ୍ୟାନ ଦେମା ଝୁନ୍ଗା ବିହନ ଲଗାଲା ବୋଲିକି କେତେ,
0: ହେଟା ହଉଛି ନିହାତି ଭାବେ ଦରକାର। ଆମ ସବୁ ଫସଲ ଲାଗି କେତେ କେତେ ଦୂରତାରେ ଲଗାବାଟା ସମାନ ନୁହେଁ ସେ। ଆମର ଝୁନ୍ଗା ଚାଷ ଲାଗି କାଁ ହଉଛେ, ଧାଡ଼ିକେ ଧାଡ଼ି 30 ସେଣ୍ଟିମିଟର ଆଉ ଗଛକେ ଗଛ 15 ସେଣ୍ଟିମିଟର ବା ଅଧା ଫୁଟ 6 ଇଞ୍ଚ ହିସାବରେ ଦରକାର। ଆର୍ ମଞ୍ଜିକେ ବେଶୀ ଖାଲେ ଯଦି ବି ତୁପି ଦେମା ତାହେଲେ ଗଜା ହେଇକି ବାହାରି ନାଇଁ ପାରେ, କି ଉପରେ ରଖିଦେଲେ ଚରିଆ ଚିରିକୁ ଖାଇଦେବାର ଚାନ୍ସ ବି ଅଛି। ସେଥିଲାଗି ମଞ୍ଜି କା ମାଟ ନୁ 5 ରୁ 8 ସେଣ୍ଟିମିଟର ଭିତରେ, ମାନେ 2 ଇଞ୍ଚ ବାଗିର ବୋଲୁନ୍ ତ, 2 ରୁ 3 ଇଞ୍ଚ
1: ଆଜ୍ଞା
0: 2 ରୁ 3 ଇଞ୍ଚ ଭିତରେ ଯଦି ଲଗେଇଥିବା ମଞ୍ଜିଟାକେ ବୋଇଲେ କାଣା ହେବା, ଠିକ ଗଛଟା ଉଠି ପାର୍ବା ଗଜା ହେଲା ପରେ, କିମ୍ବା ତାର ସାଙ୍ଗେ ସାଙ୍ଗେ ଚରେଇ ଚିରିକୁ ବି ଖାଇବାର ସମ୍ଭାବନା କମ୍, ଯେହେତୁ ମାଟ ନ ଲୁକିକି ଥିବା ବା ଢାପିକି ଥିବା।
2: ଏଇଟା ଆମେ ଲଗେଇ ସାରିଲା ପରେ ଆଜ୍ଞା ଆମେ ଖସାର ଫେର କାଣା କାଣା ଦେବାର କଥା, ଯେହେତୁ ଖସାର ଟିକେ ନି ଦେମା ବେଲେ ଆମର ଚାଷ ଭଲ ନି
0: ହେତେ। ବେ ଚାଷ ତ ଭଲ କେବେ ହୁଏନି ଅମଳଟା, ଆମେ ସବୁବେଳେ ଚାହିଁମା ଜୈବିକ କରବାକେ ଚେଷ୍ଟା କର୍ମା, ଗୋବର ଖତ ନିହାତି ଭାବେ ଦେବାର କଥା
1: ଆଜ୍ଞା।
0: ହେଟା ଯଦି ନେଇ ଦଉଛୁ ବେଲେ ଆମର କାଣା ହଉଛି, ଗୋଟେ ଗଛକେ ବଞ୍ଚବାର ଲାଗି ହେଲେ ତାହାକେ 18 ପ୍ରକାର ଉପାଦାନ ଦରକାର ହେସି।
2: ଆଜ୍ଞା ଆଜ୍ଞା,
0: ସେଥିରୁ 3ଟା ଉପାଦାନ ସେ ପାଣି ପବନରୁ ପାଇଯାଏସି, ଆଉ 3ଟା ଯେନ୍ଟା ବେଶୀ ଦରକାର ହେସି ସେଟା ଆମେ ସାର ଆକାରରେ ଦେସୁଁ। ବାକି ଯେନ୍ 18 ରୁ 3, 3, 6 ଗଲା 12ଟା ଉପାଦାନ ଯେନ୍ ରହୁଛେ ଆମେ ପ୍ରାୟ ନେଇ ଦେବାର, କିନ୍ତୁ ସେଟା ବହୁତ କମ୍ ଦରକାର ହେସି ବୋଲିକି ମାଟିରେ ଅଛେ ଚଲିଯାଉଛି
1: ଆଜ୍ଞା,
0: କିନ୍ତୁ ସେଟା ବି ଇହାଦେ ତାର ଅଭାବ ବି ଦେଖା ଦେଲାନ ହଁ। କିନ୍ତୁ ଆମେ ଯଦି ସାଦା ମାଟିରେ ଯଦି ଆମେ ହିସାବ କର୍ମା ବେଲେ 1 ରୁ 3 ଟନ୍ କମ୍ପୋଷ୍ଟ ଖତ ନିହାତି ଦେବାର କଥା
1: ଆଜ୍ଞା,
0: ବା ସଢ଼ା ଗୋବର ଖତ ଦେବାର କଥା। ତାର ସାଙ୍ଗେ ସାଙ୍ଗେ 1 ରୁ 4 କେଜି ଯବକ୍ଷା ଯାନ, 16 କେଜି ଫସ୍ଫରସ୍ ଆର୍ 8 କେଜି ପଟାସ୍ ସାର କେ ବି ଦେବା କଥା, ଯେତେବେଳେ ପହିଲା କୁଡ଼ା ଖୋସା କରୁଛୁ ସେତେବେଳେ ଦେବା କଥା। ଇଟାକେ ଯଦି ଆମେ ସାର ହିସାବରେ ହିସାବ କର୍ମା ତାହେଲେ ୟୁରିଆ ପାଖାପାଖି 8.5 ରୁ 9 କେଜି ବାଗି ଲାଗ୍ବା, ଆଉ ସୁପର ସାର ସିଙ୍ଗିଲ ସୁପର ଫସ୍ଫେଟ୍ SSP ଗୋଟେ ବ୍ୟବସ୍ଥା, ଆଉ ପଟାସ୍ ସାର ଯେନ୍ଟା ହେଉଛେ 13 ରୁ 13.5 କେଜି ବାଗି ଦରକାର ହେବା
1: ଆଜ୍ଞା।
0: ଏଇଟା ୟୁରିଆ ସୁପର ପଟାସ୍ ଆକାରରେ ଦେଲେ, ଯଦି ଆମେ ୟୁରିଆ ସୁପର ପଟାସ୍ ଆକାରରେ ନେଇ ଦେଇକିରି ଆଉ ମାର୍କେଟ୍ରେ ଯେନ୍ ମିଳୁଛେ DAP ମିଳୁଛେ, ୟୁରିଆ ମିଳୁଛେ, ପଟାସ୍ ବି ମିଳୁଛେ
1: ଆଜ୍ଞା,
0: ସେ ଆକାରରେ ଯଦି ଦେମା ବେଲେ DAP ପାଖାପାଖି 35 କେଜି ବାଗି ଦରକାର ହେବା, ତାର ସାଙ୍ଗେ ୟୁରିଆ 5 କେଜି ବାଗି ଦେମା
1: ଆଜ୍ଞା,
0: ଆଉ ତାର ସାଙ୍ଗେ ପଟାସ୍ 13 ରୁ 13.5 କେଜି ଯଦି ଗୋଟେ ଏକରକ ହିସାବରେ ଦେଇଦେମା ଆଉ ତାର ବେଲେ ଠିକ ହିସାବରେ ହେବା। ତାପରେ ତାର 3 ସପ୍ତାହ ପରେ କାଁ କର୍ମା, ଲଟା ବାଛିକିରି କୁଡ଼ା ଖୋସା ଟିକେ କରି ଦେଇକିରି 1.5 ରୁ 9 କେଜି ବାଗି ୟୁରିଆ ସାର ଟିକେ ଯଦି ଦେମା ତାହେଲେ ଗଛ ଠିକ ହିସାବରେ ବଢ଼ବା, ବସି ଫଲ ଅମଲ ବି ଅଧିକା ଆମଟା ପାଇମା
2: ଆଜ୍ଞା।
1: ଆମର ଯେନ୍ ଚାଷୀ ଭାଇ ବହିନ ମାନେ ଖତ ହଉ କି ସାର ହଉ ଦେସନ୍, ଏଇଟା ବି ସେ ବୀଜ ଝିଟଲା ବାକି ଟିକେ ମନମୁଖୀ ଦେଇ ଦେସନ୍ ଆଜ୍ଞା
0: ଆଜ୍ଞା ଆଜ୍ଞା,
1: ପ୍ରକୃତରେ ସାରଟା ମାଟିର ଗଛର କେତେ ଦୂରିଆ ଆର୍ କେତେ ଭିତରୁ ପଡ଼ିଲେ ଠିକ୍ ହେଇଥିସି
0: ସେଟା ଗଛକେ? ଆକ୍ଚୁଆଲି ସାରଟା ଆମେ ଯେନ୍ ଦଉଛୁ ପହିଲା ଥର ଯେନ୍ଟା ଦଉଛୁ ସେଟା ତ ଖାଲି ଜାଗାରେ ଦଉଛୁ, ବିହନ ବି ନେଇ ଲଗେଇଥାଉ
2: ହଁ,
0: ସେ କମ୍ପୋଷ୍ଟ ଖତ ସାଙ୍ଗେ ଦେମା, ସେ ଏନ୍ତା ହିସାବରେ ଆମେ ଦେମା ଯେନ୍ତାକି ଯେନ୍ ବିହନଟେ ଲଗାମା ସେଟା ସେ ସାରକେ ଡାଇରେକ୍ଟ ଟଚ୍ ନେଇ ହେବା, ସିଧା ଲାଗି ନେଇଯିବା। ଲାଗିଲେ କାଣା ହେବା, ସେ ବିହନ ସାଙ୍ଗେ ଯଦି ଲାଗିଗଲା ସାରଟା ତାହେଲେ ସେ ବିହନକେ କୁହେଇ ଦେବା ବା ସଢ଼େଇ ଦେବା, ଆଉ ଗଜା ବି ନେଇ ହେଇପାରେ। ଆଉ ଯେତେବେଳେ ସେକେଣ୍ଡ ଥର ଯେନ୍ ଦଉଛୁ ଆମେ ସେତେବେଳେ ଗଛ ଥିସି, 3 ସପ୍ତାହ ପରେ ମୁଇଁ କହିଲି 3 ସପ୍ତାହ ପରେ ଗଛ କିଛି ହେଇଯାଇଥିବା, ସେତେବେଳେ କାଁ କର୍ମା ଏନ୍ତା ହିସାବରେ ଦେମା ଯେନ୍ତାକି ତା ଚେର୍କେ ସେ ସାରଟା ନେଇ ମିଳିଲା,
2: ଟିକେ
0: ଛାଡ଼ିକି ଦେମା, ଆଉ ସେଟାକେ ପାନ୍ ଦେଲା ପରେ କାଁ ହେବା, ସେନୁ ଯେନ୍ ସାରଟା ଆକାରରେ ଯିବା ତେହେରୁ ସେ ଗଛଟା ନେଇପାର୍ବା। ତାହାକେ ପୁରା ସିଧା ଯଦି ଠଟେ ହେଇଗଲା ସାରଟା ବିହନ ମଞ୍ଜି ସାଙ୍ଗେ କି ଚେର୍ ସାଙ୍ଗେ, ବେଶ ସେ ତାକେ

0: ତାପରେ ଆଉ ଗୋଟେ କଥା ଆଜ୍ଞା, ଯେନ୍ ମାନେ ଝୁନଗା ଚାଷ କରସନ୍, ମୁଇଁ ବି କ୍ଷେତେ ବୁଲାବୁଲି କଲା ବେଲ୍କେ ଦେଖିଛେ ଯେ ଚାର୍ ପାଞ୍ଚ ପତର ହେଇକି ଟିକେ ଡିର୍ ବାହାରି ବସିଲେ କି ଫୁଲ କଂସି ଟିକେ ଟିକେ ଲମ୍ବଲେ ଇନେ ସେ ଯୋଉ ପୋକ ଟାଇପ୍ର ଏକଦମ ବସି ଦେଇଥିସନ୍ ସବୁଆଡ଼େ, ଆର୍ ଶୁଷି ଦେସନ୍ ଏକଦମ ଚୁରମୁଟି।
1: ଯୋଉ ଝୁଣଗରେ ତ ହେତେ ବେଶୀ ନେ ଲାଗେ, କିନ୍ତୁ ସେମିତି ବହୁତ ଲାଗ୍ସି। ହେନ୍ତାକେ ତମନ କରବାର୍ ଲାଗି ହେଲେ ଆମେ କାଁ କର୍ମା, ଆପଣ ଦେଖବେ ଚାଟି ଯଦି ହେଲା ଦେଖିଲେ ଡୁଲିନ, ଚାଟି ଯଦି ଦିଶିଲା ବେଲେ ଜାଣବେ ଏଟା ଯୋଉ ପୋକ ହିଁ ଲାଗ୍ସି। ସେ ଯୋଉ ପୋକ ଯେନ୍ ମଳଟା ଛାଡ଼ସି ସେଟା ମିଠା ଲାଗ୍ସି, ସେଟା ଖାଇବାରେ ଚାଟି ମାନେ ଯାଏସନ୍। ଇତାକେ ଦମନ କରବାର୍ ଲାଗି ଆମେ ଇଟା ଲାଗବାର୍ ଆଗରୁ କାଁ କର୍ମା, ସେ ଯେନ୍ ମୁଇଁ କହିଥିଲି ଗୋଟେ ଲିମ୍ ଜାତୀୟ ଗୋଟେ ଅଛେ, ଗୋଟେ ଲିଟର କେ 3 ml ହିସାବେ ଆମେ ଯଦି ସ୍ପ୍ରେଟେ କରିଦେଇଥିମା ବେଲେ ଲିମ୍ ଜାତୀୟ ଔଷଧଟା କାଁ ହେସି, ସେଟା ଆମର ଜୈବିକ ବି ଆଏ ଆଉ ଇଟା ପଣିଆ କଣ୍ଟ୍ରୋଲ ବି କର୍ବା କି ପ୍ରକାର ସେ କରସି, ତାର କାମ କେନ୍ତା କରସି। ନିମ୍ ଜାତୀୟ ପହିଲା କଥା ପିତାଟା ନିମ୍ ବେଲେ ପିତା ହେଇଗଲେ ସେ ପୁଅକୁ ନେ ଖାଏ, ଏ କଥା। ଦୁଇ ନମ୍ବର କଥା, ଯଦି ବି ଖାଇବା ତାହେଲେ ସେ ବାଞ୍ଜ ହେଇଯିବା ସେ ପୁଅଟା, ଆର୍ ତା ଛୁଆ ପୁତା ଜନ୍ମ କରି ନେଇ ପାରେ, ତାର ବଂଶ ବୃଦ୍ଧି ନେଇ ହେଲେ କ୍ଷତି କରି ନେଇ ପାରନ୍। ସେ ଦୁଇ ପ୍ରକାର କାମ କରିକି ସେଟା କରସି। ସେଥିର୍ଲାଗି ଆମେ ଯେହେତୁ ଆମେ ଖାଇବାର ଜିନିଷଟେ କରୁଛୁ, ଏଇଟା ଆମେ ଚେଷ୍ଟା କର୍ମା ଯୋଉ ପୋକଟା ବେଶୀ ସିରିୟସ୍ ଜିନିଷଟେ ନୁହେଁ ସେ, କିନ୍ତୁ ବହୁତଟେ ଲାଗିଗଲେ ବହୁତ କ୍ଷତି କରିଦେସି। ତାହାକେ ଆମେ ଆଗରୁ ଲାଗବାର ଆଗରୁ ଆମେ ଯଦି ନିମ୍ ଜାତୀୟ ଔଷଧଟେ ଯଦି ସ୍ପ୍ରେ କରିଦେଇଥିମା ଗୋଟେ ଲିଟରରେ 3 ml ହିସାବେ ବୋଇଲେ ସେଟା ବଢ଼ିଆ କାମକେ ଦେସି।
2: ଆର୍ ଗୋଟେ କଥା ଆଜ୍ଞା, ଏଠାନେ ଯେ ଲିମ୍ ଜାତୀୟ ଔଷଧ କଥା କହିଲେ, ଆଗରୁ ନେଇକି ଆମେ ମାନେ ସାନ୍ ସାନ୍ ଥିଲା ବେଲେ ଦେଖୁଥିଲୁ ଗାଁ ଗହଲି ମାନଙ୍କୁ ନିକେ ଚୁଲିର୍ ଖାର୍ ବି ଝିଣ୍ଟୁଥିଲେ ସକାଳୁ ସକାଳୁ, ବୋଲେ ହେଟା କେତେ ଠିକ୍ ଆଜ୍ଞା?
1: ନାଇଁ, ହେଟା ଚୁଲିର୍ ଖାର୍ ଝିଟିବାର ଅଛେ, କାରଣ ଅଛେ, ଇଥିର୍ ଲାଗି ନୁହେଁସି, ଯୋଉ ପୋକ ଲାଗି ହେଟା ନୁହେଁସି
2: ଆଜ୍ଞା।
1: ପାଉଡ଼ରି ମିଲ୍ଡ୍ୟୁ ବା ପାଉଁଶିଆ ପୋକ ରୋଗଟେ ଲାଗ୍ସି ସେ,
2: ଆଜ୍ଞା ଆଜ୍ଞା,
1: ସେତାକେ ଦମନ କରବା ଲାଗି ଖାର ଝିଟୁଥିଲେ।
2: ଆଜ୍ଞା,
1: ଏ ଯୋଉ ପୋକ ଲାଗି ହେଟା ନୁହେଁସି, ଯୋଉ ପୋକ ଲାଗି ଆମ ନିମ୍ଟା ବଢ଼ିଆ ହେ, ଆଉ ଖାର ଯେନ୍ ଝିଟୁଥିଲେ ଯେନ୍ କହୁଛନ୍ ଡାଲି ଜାତୀୟ ଫସଲ, ଝୁଣଗରେ ତ ବେଶୀ ନାଇଁ, ମୁଗ ବିରିରେ ସେଟା ବେଶୀ ହେସି।
2: ଆଜ୍ଞା,
1: ହଁ, ସେନକେ ପାଉଁଶିଆ ରୋଗଟେ ହେସି, ସେ ରୋଗକେ ଦମନ କରବା ଲାଗି ଏଇଟା ଆକ୍ଚୁଆଲି ଆମେ ଖାର ଝିଟୁଥିଲେ।
2: ଆଜ୍ଞା ଆଜ୍ଞା,
0: ଦିନ ଯେନ୍ତା ବଲଦୁଛେ ଆମର କିରା ପତଙ୍ଗା ମାନଙ୍କର ସହଣୀ ଶକ୍ତି ବି ଧୀରେ ଧୀରେ ବଢି ଚାଲିଛି ଆଜ୍ଞା, ଆର ସେ ଅନୁସାରେ ସେ ଉପାଦାନରେ ଆମେ ଯଦି ଉଷୋ କଷା ନାଇଁ ଦେମା ବେଲେ ବି ଅସୁବିଧା,
1: ଆମେ ଫସଲକେ ଆମେ ବଞ୍ଚେଇ ନେଇ ପାରୁ।
0: ତ ସବୁ ପାଖେ ଆଜ୍ଞା, ଯେତେବେଲେ ଯେନ୍ ଚାଷ ବି କରୁଛୁ, ପାନ ମଡ଼ାବାରଟା ଏକା ବଡ଼ କଥା।
1: ପାନ ଟିକେ ନେଇ ହେଲେ କାଇଁ ଗଛ ଯେନ୍ ତାର ଖାଦ୍ୟ ସାର ଯେନ୍ଟା ବି ନଉଛେ, ମାଟ ନୁ ନଉଛେ, ମାଟ ରୁ କାହାର ମାଧ୍ୟମରେ ନଉଛେ, ହେଟା ପାଣି ମାଧ୍ୟମରେ ହିଁ ସେ ନେଇ ପାର୍ବା। ଆଉ ଗଛ ତ ଆମେ ମନୁଷ୍ୟ ଭାଗ ଆମେ କିନା ଟୁଣେ ପକେଇ ଚାବି ଚାବି ଖାଇ ନେଇ ପାରୁ ଯେନ୍ ସାରଟାକେ, ଆମେ ଯେକୌଣସି ସାର ଦଉ କି ଉଷୋ ଦଉ କି ଜାଣା ବି ଦଉ, ପାଣି ସାଙ୍ଗେ ମିଶେଇକି ଦେଲେ ପାଣି ସାଙ୍ଗେ ମିଶିକି ସେଟା ଗଛ ନେବା ଆଉ ତାର ବଞ୍ଚିବା ସେ।
2: ହଁ,
1: ପାଣି ବି ତାହାକେ ନିହାତି ଦରକାର। ଆଉ ଏଥିରେ କାଣା ହଉଛି, ଆମର ଯଦି ଝୁଡ଼ଙ୍ଗ ଚାଷକେ ହିସାବ କର୍ମା ତାହେଲେ, ହଁ, ଫୁଲ ଧରିଲା ଭିତରେ କେବେ ବି ପାଣି ନେଇ ମଡ଼ାବେ, ଏଇଟା ଗୋଟେ ବଢ଼ିଆ ଜିନିଷଟେ ଅନୁମାନ କରିବେ। ଆଉ ଗୋଟେ ଜିନିଷ ଅଛେ, ମୁଫଲି ଚାଷର ବି ହେନ୍ତା, ଫୁଲ ଯଦି ଆସିଗଲା ବେଲେ ପାଣି ନେଇ ମଡ଼ାବେ କି ଡୁଲି ଭିତରକେ ନେଇ ଢୁକିବେ। ହେନ୍ତା ଏଇଟା ଫୁଲ ଧରବାର ଆଗରୁ ମାନେ 4 ସପ୍ତାହ 5 ସପ୍ତାହ ବେଲକେ ଫୁଲ ଧରବାଟା ଆରମ୍ଭ ହେଇଯାଏସି, ବେଲେ 4 ସପ୍ତାହ ପୂର୍ବରୁ ଆପଣ 4-5 ସପ୍ତାହ ପୂର୍ବରୁ 4 ସପ୍ତାହ ବେଲକେ କାଁ ହେବା, ପାଣି ଟିକେ ମଡ଼େଇ ଦେଇଥିବେ। ହଁ, ତାପରେ ଯେତେବେଳେ ଫୁଲ ଆସିଲା ବେଲେ ପାଣି ପୁନା ନେଇ ଦେବେ କି ପାଣି ଠିଆ ପାଣି ବି ନେଇ ରଖିବେ ଇନ, ହଁ, ବେଲେ ଏଇଟା ଗଛଟା ଠିକ୍ ହିସାବରେ ବଢ଼ବା। ତାପରେ କାଁ କରିବେ, ଯେତେ ଫଲ ଯେତେବେଳେ ଧରବା, ଫୁଲ ହେଇକିରି ସେଙ୍ଗା ହେବା, ସେଙ୍ଗା ହେଲା ବେଲେ ତେହରୁ ପାଣି ଟିକେ ମଡ଼ାବେ, ବେଲେ ସେଙ୍ଗାଟା ଠିକ୍ ହିସାବରେ ବଢ଼ି ପାର୍ବା। ଆଉ ସେ ମାଟ ନୁ ଖାଦ୍ୟ ସାରଟା ଯେନ୍ତା ହିସାବରେ ନେବା ସେ ହିସାବରେ ସେ ବଢ଼ିକି ତାର ଫଳଟା ବି ସେ ଅଧିକା ଆସ୍ବା।
0: ବଢ଼ିଆ କଥାଟେ, ଆମର ଚାଷୀ ଭାଇ ବହିନ ମାନେ ବି ଇଟା ଜାନବା କଥା, ଠିକ୍ କଥାଟେ କହିଲେ ଆଜ୍ଞା।
2: ଇଠାନ ଆଜ୍ଞା, ଆର ଗୋଟେ କଥା ମନକେ ଆଉଛେ ଆପଣଙ୍କୁ ପଚରାମି, ଯେ ଆମର ଯେନ୍ ଝୁନଗା ଚାଷ କଲା ବେଲକେ ଆମେ ମିଶ୍ରିତ ଚାଷ ହିସାବରେ ବି କାଣା କରିପାର୍ମା?
1: ହଁ, ତାର ସାଙ୍ଗେ ଝୁନଗା ସାଙ୍ଗେ ମେକାକେ ଦେଇପାର୍ମା ଆମେ,
2: ଆଜ୍ଞା
0: ଆଜ୍ଞା,
1: ଦୁଇ ଧାଡ଼ି ଝୁଣଙ୍ଗ ଦେଲା ପରେ ଦୁଇ ଧାଡ଼ି ମେକା ଦେଇପାର୍ମା, କିମ୍ବା ଧାଡ଼ି ଝୁଣଙ୍ଗରେ ଧାଡ଼ି ମେକା ଦେଇପାର୍ମା, ବେଲେ କାଁ ହେବା କି ମେକା ସାଙ୍ଗେ ସାଙ୍ଗେ ଝୁଣଙ୍ଗ ସାଙ୍ଗେ ସାଙ୍ଗେ ମେକା ବି ଆମେ ପାଇପାର୍ମା। ଗୋଟେ ଜମିରେ ଏକେ ସାଙ୍ଗେ ଦୁଇ ପ୍ରକାର ଫସଲ ଆମେ ପାଇପାର୍ମା, ଇଟା କାଁ ହେବା, ଇ ଫସଲଟା ମେକାଟା ବି ଯେନ୍ ଦଉଁ ସେ ଝୁଣଙ୍ଗ କି କିଛି ପ୍ରଭାବ ନେଇ ପକାଏ, କି ଝୁଣଙ୍ଗ ମେକାକେ ବି ପ୍ରଭାବ ନେଇ ପକାଏ, ସେ ହିସାବରେ ସମାନ ସମାନ ପରିମାଣ ଯଦି ଦେମା, ଦୁଇ ଧାଡ଼ି ମେକା ଦୁଇ ଧାଡ଼ି ଝୁଣଙ୍ଗ, କି ଧାଡ଼ି ମେକା ଧାଡ଼ି ଝୁଣଙ୍ଗ ହିସାବରେ ଯଦି କର୍ମା, ବେଲେ ଏକେ ଗୋଟେ ଜମିରୁ ଗୋଟେ ସମିଆତି ଦୁଇଟା ଫସଲ ଆମେ ପାଇପାରୁ।
0: ବଢ଼ିଆ କଥା। ଯାହା ହଉ ମେହେର ଆଜ୍ଞା, ଆଜ ଗୋଟେ ବଡ଼ା ଗହକି ଲାଗ୍ଲା, ଆମର ଝୁନଗା ଚାଷ କେନ୍ ପ୍ରକାର ମ୍ୟାଡ଼ ଥି, କେନ୍ତାକିରି କେନ୍

0: କେନ୍ ଖତ୍ ସାର୍ ଦେଲେ ଠିକ୍ ହେବା, ତାର୍ କିସମ୍ ମାନେ କାଣା କାଣା, କେନ୍ତାକିରି ଯତ୍ନ ନେମା, କେନ୍ତାକିରି ଅମଲ୍ କର୍ମା, କେନ୍ତାକିରି ବିକ୍ରି ବଟା କରିକିରି ଫାଇଦାଟେ ହେଇପାର୍ବା, ଚାଷୀ ଭାଇର ମନ୍ ବି ଟାନ୍ ହେବା, ସବୁ କଥାକେ ସୁନ୍ଦର ହିସାବେ ବୁଝେଇକିରି କହିଦେଲେ ଭାଇ ବହିନ୍ମାନଙ୍କୁ। ଆପଣଙ୍କୁ ବୈଠକୀ ତରଫନୁ ବହୁତ ବହୁତ ଧନ୍ୟବାଦ। ଜୁହାର
1: ଜୁହାର ଆଜ୍ଞା ଜୁହାର।

ପ୍ରଚାର କଲୁ। ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।

ଆକାଶବାଣୀ ବଲାଙ୍ଗୀର, ସମୟ ରାତି 8:30 ହେବାକୁ ଯାଉଛି। ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରୁଛୁ ସଂସଦ ସମୀକ୍ଷା।

କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ତୁଳସୀ ରାମାୟଣ ଭାଗ 86, ସମ୍ପାଦନା ରାଜୀବ ଲୋଚନ ଆଚାର୍ଯ୍ୟ।

ଯେଉଁଠାରେ ଧନୁର୍ଧାରି ରାମ ସୁଖ ଶିରୋମଣି ମାନବ ଦେହରେ ଅବତାର ନେଇଛନ୍ତି, ସେଇ ଅଯୋଧ୍ୟାର ଶୋଭା ସମ୍ଭାରକୁ କିଏ ବର୍ଣ୍ଣନା କରିବ? ଭ୍ରତ ଶତ୍ରୁଘ୍ନ ଦଶରଥଙ୍କ ସହ ରଥି ସାରଥି ସେନାପତି ସମସ୍ତେ ସୁସଜ୍ଜିତ, ଶ୍ରୀରାମଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଛି ଅଗଣିତ ଅଶ୍ୱ ଗଜରେ ପରିପୂର୍ଣ୍ଣ ଥାଟ।

ପ୍ରଚାର କଲୁ ତୁଳସୀ ରାମାୟଣ, ଭାଗ ଥିଲା 86। ସମ୍ପାଦନା କରିଥିଲେ ରାଜବିଲୋଚନାଚାର୍ଯ୍ୟ। ଆକାଶବାଣୀ ବଲାଙ୍ଗୀର। ଶୁଣନ୍ତୁ ହିନ୍ଦୀ ଭଜନଟିଏ, ଗାଇଛନ୍ତି ଅନୁରାଧା ପୌଡ଼ୱାଲ।

ଶୁଣିଲେ ଅନୁରାଧା ପୋଡ଼ୱାଲଙ୍କ କଣ୍ଠରେ ହିନ୍ଦୀ ଭକ୍ତି ଗୀତଟିଏ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଆଞ୍ଚଳିକ ଗୀତ। ପ୍ରଥମେ ଶୁଣନ୍ତୁ ଚିତ୍ତରଞ୍ଜନ ବେହେରା ଗାଇଥିବା ଏହି ଗୀତଟି, ରଚନା କ୍ଷିତିପତି ସାହୁ।

ପରବର୍ତ୍ତୀ ଶିଳ୍ପୀ ନିରୁପମା ପୁହାଣ। ସେ ଗାଇଛନ୍ତି ବ୍ରହ୍ମାନନ୍ଦ ବଂଶରଙ୍କ ରଚନାରୁ ଏହି ଗୀତଟି।

ଆପଣମାନଙ୍କ ପାଇଁ ପ୍ରଚାର କଲୁ କେତୋଟି ଆଞ୍ଚଳିକ ଗୀତ। ଆକାଶବାଣୀ ବଲାଙ୍ଗୀର, ସମୟ ରାତି 8:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ସଚ୍ଚିତ ହେଉ। ଶତକୁମ୍ଭ ଅଭିଷେକ ପରେ ପ୍ରଭୁ ଜଗନ୍ନାଥ ଗଣପତି ବେଶରେ ସଚ୍ଚିତ ହେବେ।
1: ସାଧୁ ସାଧୁ ଧନ୍ୟ ମହାରାଜ, ଆପଣଙ୍କ ଉଦାରତା ସାଧୁତା ପାଣ୍ଡିତ୍ୟ ବିଷୟରେ ଶୁଣିଥିଲି, ଆଜି ଦେଖି ମୁଗ୍ଧ ହୋଇଛି। ମହାରାଜ, ଆଜିର ଏହି ପବିତ୍ର ଦିବସ ସମ୍ମୁଖରେ ପ୍ରଭୁ ଜଗନ୍ନାଥ ଓ ମୋର ଇଷ୍ଟ ଦେବତା ବିଘ୍ନରାଜ ବିଦ୍ୟମାନ। ଆପଣଙ୍କ ହସ୍ତରେ ମୋର କନ୍ୟା ପଦ୍ମାବତୀକୁ ଅର୍ପଣ କରିବାକୁ ମୁଁ ବଚନବଦ୍ଧ ହେଉଛି। ଆପଣଙ୍କର ସମ୍ମତି ନିଶ୍ଚୟ ମୋତେ ଆନନ୍ଦିତ କରିବ।
0: ରାଜନ, ଆପଣଙ୍କ କନ୍ୟା ସର୍ବଗୁଣ ସମ୍ପନ୍ନା, ଯେକୌଣସି ରାଜପୁତ୍ର ତାଙ୍କୁ ପାଇଲେ ନିଜକୁ ଭାଗ୍ୟବାନ ମନେ କରିବେ। କିନ୍ତୁ ଆପଣ ଯେ ମୋତେ ଯୋଗ୍ୟ ବିବେଚନା କରିଛନ୍ତି, ଏହା ତ ମୋର ପରମ ସୌଭାଗ୍ୟ। ରାଜନ, ପ୍ରଭୁ ଜଗନ୍ନାଥଙ୍କର ନବଦିନ ବ୍ୟାପୀ ପବିତ୍ର ରଥଯାତ୍ରା ଉତ୍ସବ ଦର୍ଶନ କରିବା ନିମିତ୍ତ ଉତ୍କଳ ରାଜଭବନରେ ରହିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି।
1: ଏହା ହିଁ ମୋର ପରମ ସୌଭାଗ୍ୟ ରାଜନ।

0: ମାଣିକ ମାଣିକ ମାଣିକ ଟିକେ ଶୁଣୁ ମ। ଆରେ ଅନ୍ତା, ହେଇ ଆମ ମାଣିକ, ଆଲୋ ବୁଝିଲୁ ମାଣିକ, ତୁ ଯେତେବେଳେ ହାତୀ ପରି ଦୋହଲି ଦୋହଲି ହଲି ହଲି ଝୁଲି ଝୁଲି ଏଇ ପସରା ମୁଣ୍ଡେ ଆଇଲୁ ନା, ଆମେ ଆମେ ତୋରି ପଛେ ପଛେ ଧପାଲିଛୁ। ଆଉ
1: ସତ କହୁଛୁ ନା ମାଣିକ, ଗାଈ ପଛରେ ବାଛୁରି ଦୌଡ଼ିଲା ପରି ଆମେ ଦିଟା ତୋ ପଛରେ ଦୌଡ଼ି ଦୌଡ଼ି ନୟାନ୍ତ ହେଇଗଲୁଣି।
2: କାହିଁକି ବା, ତମ ଦିଟାଙ୍କୁ ତ ମୁଁ ଚିହ୍ନିନି। କିଏ ବା ତମେ?
0: କଣ କହିଲୁ, ଆମକୁ ଚିହ୍ନିନୁ? ଆମେ ହଉଛୁ ଅନାଦି।
1: ଆମେ ଅନନ୍ତ।
0: ମୋର ଆଦି ନାହିଁ,
1: ମୋର ଅନ୍ତ ନାହିଁ, ବାଡି ଅଗରେ ଗୋବେ ନାହିଁ,
0: ଘର ନାହିଁ କି ଢିଅ ନାହିଁ,
1: ପାଠ ନାହିଁ କି ସାଠ ନାହିଁ,
0: ରୂପ ନାହିଁ କି ଭେକ ନାହିଁ। ଠକ୍ ଠକ୍ ମଦନ ଗୋସେଇ ଦେମା, ଦେଲୁ ଦହି ମୁନ୍ଦିଏ ଦେ।
2: ନାଗର, ଏ ଫଟା ରସିକର ଛଇ ନା ଦହି ନବ ବୋଲି ମନ କରିଛି ଯେ ଅଣ୍ଟାରେ କଉଡି ନାହିଁ। ଭେଣ୍ଡିଆ ଟୋକା ଦିଟା ଗତର ନ ଖଟେ ମାଗି ଖାଇବାକୁ ଭାରି ସୁଖ ଲାଗୁଛି ନାହିଁ।
0: କଣ କହିଲୁ କଣ କହିଲୁ, ଆମେ ଛତିଶ ବର୍ଣ୍ଣରେ ରାଜା, ଦିଜ କୁଳ ଶ୍ରେଷ୍ଠ ରତନ ହରିଚନ୍ଦନ ଭବ ଖଣ୍ଡନ ମଣିମଣ୍ଡନ ଜନରଞ୍ଜନ ବୈରୀ ଗଞ୍ଜନ, ଆମେ ଅନାଦି ଅନନ୍ତ, ଗତର ଖଟେଇ ପତର ଗୋଟେ ଉଦର ଭରଣା କରିବୁ, ଆଲୋ ପୁଥି ଠୋକିନା ଫାଟି ଯିବନି।
1: ହଁ ଲୋ ମାଣିକ, ଅନାଦି ଠିକ କହୁଛି, ନହେଲେ ବ୍ରାହ୍ମଣ ପୁଅ ପଇତା ଧରି ଅଭିଶାପଟା ଦେଇଦେଲା ନା, କଣ ନାଇଁ କଣ ହେଇଯିବ। ତତେ ଭଲରେ କହୁଛି ମାଣିକ, ସେ ଅଡୁଆ ଭିତରେ ଆଉ ପସ ନା।
2: କଣ କହିଲୁ ରେ, ଅଳ ପଇସା ରହିଜଳା ଅଭିସମ୍ପାଦ ଦବୁ ନା ନିଆଁ ପାଉଁଶ ଦବୁ ମ? ଆରେ ମାଣିକକୁ ଚିହ୍ନିନି ପରା, ଦେବି ଯେ ଖଡୁ ମୂଷାରେ ବୋପାକୁ ମଉସା ଡାକି ପଳେଇବୁ। ଏ ଛନକ ଛଟା ତିନି ବେଳା ତାର ଖଦି ପାଲଟା ମାଉସୀ ଦୁଆରେ ଥାଏ, ଏ ନାକଟି ଅଗରେ ଚିତାକୁଟି ଥାଏ, ଅଗସ ପାଟିରେ ଖାଏ।
1: ଆରେ ଆଦିଆ, ଏ ଆଦିଆ, ଏ ଅନନ୍ତର ଏଇଠି ଅନ୍ତ ହେଇଯିବ ରେ। ଭାଗବତ କହିନି, ଏ ଘର ଦୁଆର ନୁହେଁ କିଛି, ଏ ଜୀବନ ଥିଲେ ସବୁ ଅଛି।
0: ହରେ ଅନ୍ତା ମାତା, ବର୍ତ୍ତମାନ ଉଗ୍ର ଚଣ୍ଡା ପ୍ରଚଣ୍ଡା ଚ, ବର୍ତ୍ତମାନ ଜ ପଳାୟତି ସହଜୀବତୀ, ଆପଳେଇ
1: ଚାଲ, ପଳେଇ
0: ଆପଳେଇ
1: ଚାଲ, ପଳେଇ
2: ଆରେ।

0: ସମ୍ପର୍କ ସ୍ଥାପନ କରିବାକୁ ମୁଁ ତ ପ୍ରସ୍ତାବ ଦେଇନଥିଲି। ପଦ୍ମାବତୀଙ୍କର ପାଣି ଗ୍ରହଣ କରିବାକୁ ମୁଁ ତ କାଞ୍ଚି ନରସିଂହଙ୍କ ନିକଟରେ ଭିକ୍ଷା ପ୍ରାର୍ଥନା କରିନଥିଲି।
1: ନା ଛାମୁ, ଅଯାଚିତ ଭାବରେ ସେ ପ୍ରସ୍ତାବକୁ ଉପସ୍ଥାପିତ କରିଥିଲେ, ବଚନବଦ୍ଧ ହୋଇଥିଲେ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ।
0: ତେବେ କାହିଁକି ସେ ବଚନ ଭଙ୍ଗ କଲେ? କାହିଁକି ସେ ପୁରୁଷୋତ୍ତମକୁ ହୀନ ବୀର୍ଯ୍ୟ ଦୁର୍ବଳ ବ୍ୟକ୍ତିତ୍ୱ ଭାବରେ ଚିତ୍ରିତ କଲେ? କାହିଁକି କାହିଁକି ତାକୁ ଘୃଣିତ ହୀନ ଚଣ୍ଡାଳ କହି ସର୍ବଜନ ସମକ୍ଷରେ ଅପମାନିତ କଲେ? ସାଲ୍ଲୋ ନରସିଂହ, ତମର ଆସ୍ପର୍ଦ୍ଧା ସୀମା ଲଙ୍ଘନ କରିଛି। ତମେ ଦେଖିବ, ତମର ଗର୍ବୋନ୍ନତ ଉଦ୍ଧତ ଶିରସ୍ତ୍ରାଣକୁ ପଦାନତ କରି ତମର ସମସ୍ତ ବୈଭବକୁ ସାଗରର ଅଚଳ ଗର୍ଭରେ ମୁଁ ନିକ୍ଷେପ କରିବି, ଆଉ ତମର କନ୍ୟା ପଦ୍ମାବତୀକୁ ବଳାତ୍କାର ଘେଣିଯିବି ରାଣୀ ହଂସପୁରକୁ।
2: ବଳାତ୍କାରରେ ଅଧିକାର ସାବ୍ୟସ୍ତ ହୁଏ ନା ମଣିମା? ଏହା ଅଧର୍ମ, ଅନ୍ୟାୟ।
0: ଧର୍ମ ଅଧର୍ମ, ନ୍ୟାୟ ଅନ୍ୟାୟ ମୋ ନିକଟରେ ବର୍ତ୍ତମାନ ମୂଲ୍ୟହୀନ। ମହାମନ୍ତ୍ରୀ, କେବଳ ଶବ୍ଦାବଳୀ ପ୍ରୟୋଗ ନ କରି କାର୍ଯ୍ୟାନୁଷ୍ଠାନ କଥା ଚିନ୍ତା କରନ୍ତୁ।
1: ଛାମୁ, ଆପଣ ରାଜା, ପ୍ରଜାମାନଙ୍କ ଭାଗ୍ୟ ବିଧାତା। ଆପଣ ଅଶାନ୍ତ ହେଲେ ସେମାନେ ଅନାଥ ହୋଇଯିବେ। ଆପଣ ଧୈର୍ଯ୍ୟ ଧରନ୍ତୁ, କ୍ରୋଧ ସମ୍ବରଣ କରନ୍ତୁ।
3: ଆରେ ସତେ ତ, ମୁଁ ଯେ ଜଣେ ରାଜା, ମୁଁ କ୍ରୋଧିତ ହେବି ନାହିଁ, ଅଶାନ୍ତ ହେବି ନାହିଁ, ଅଧୈର୍ଯ୍ୟ ହେବି ନାହିଁ। ଜଣେ ମୋତେ ଅପମାନିତ କରିବ, ହୀନ ଚଣ୍ଡାଳ କହି ତିରସ୍କାର କରିବ, ଆଉ ମୁଁ ସ୍ଥାଣୁ ପଙ୍ଗୁ ପରି ନିଚେଷ୍ଟ ହୋଇ ବସି ରହିବି। ବା ବା, ଚମତ୍କାର ଉପଦେଶ!
0: ନା ନା ସେନାପତି, ପ୍ରଜାମାନଙ୍କ ପରି ରାଜାର ମଧ୍ୟ ଗୋଟେ ମନ ଅଛି, ସେ ରାଜା ହେଲେ ବି ମଣିଷ।
4: ମହାରାଜ, ଯେଉଁ ଠାକୁରର ସେବା କାର୍ଯ୍ୟ ପାଇଁ ଠାକୁର ରାଜା ଆଜି ଲାଞ୍ଛିତ ଅପମାନିତ, ସେ ତ କେବଳ ରାଜାର ଅପମାନ ନୁହେଁ, ସ୍ୱୟଂ ଜଗତର ନାଥ ଜଗନ୍ନାଥଙ୍କର ଅପମାନ। ତେଣୁ ତାରି ଉପରେ ଭରସା ରଖି ଧୈର୍ଯ୍ୟ ଧରିବାକୁ ମୁଁ ଅନୁରୋଧ କରୁଛି।
0: ଠାକୁର ଠାକୁର କହି ମୁଁ ମୋର ଶକ୍ତି ସାମର୍ଥ୍ୟ ପୁରୁଷକାରକୁ ଅମର୍ଯ୍ୟାଦା କରିପାରିବି ନାହିଁ। ମହାମନ୍ତ୍ରୀ, ମୁଁ ସିଦ୍ଧାନ୍ତ କରିସାରିଛି, ଉପଦେଶ ନୁହେଁ, ଆଦେଶ ପାଳନ ହିଁ ଆପଣମାନଙ୍କର କର୍ତ୍ତବ୍ୟ। ସେନାପତି
1: ମହାରାଜ,
0: ସୈନ୍ୟବାହିନୀଙ୍କୁ ମୋର ଆଦେଶ ଜଣାଇ ଦିଅନ୍ତୁ, କାଲି ପ୍ରଭାତରୁ ମୁଁ ଯୁଦ୍ଧ ଯାତ୍ରା କରିବି।
1: ଆଦେଶ ଶିରଧାର୍ଯ୍ୟ ମଣିମା।

0: କାର୍ଯ୍ୟ କରିବାକୁ ମୁଁ କେବେ କୁଣ୍ଠାବୋଧ କରିନାହିଁ। ହେଲେ କ'ଣ ହେଲା, ଅଠରଟା ଦିନ ଭିତରେ ଅଠର ଅକ୍ଷଣୀ ସୈନ୍ୟ ନିଶେଷ ହୋଇଗଲେ। ଏତେ ବଡ଼ ଯାଦବ ବଂଶକୁ କଳିର ପ୍ରଭାବରୁ ମୁକ୍ତ କରିବାକୁ ମହର୍ଷି ଅଷ୍ଟବକ୍ରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲି, କିନ୍ତୁ ସେହି ଆଶୀର୍ବାଦ ଅଭିଶାପରେ ପରିଣତ ହୋଇଗଲା। ଯଦୁବଂଶ ଧ୍ୱଂସ ହୋଇଗଲା। କ'ଣ କରିପାରିଲି ମୁଁ? ମୁଁ ନିରୁପାୟ ଭାଇ।
1: ତାହେଲେ ତୁ କହୁଛୁ ଯିଏ ଯେଉଁ କର୍ମ କରିବ ତା ଫଳ ଭୋଗ କରିବାକୁ ସେ ବାଧ୍ୟ?
0: ନିଶ୍ଚିତ, ଏହା ହିଁ ମହାକାଳର ଅନୁଶାସନ ଧାରା। କାମନାର ବଶବର୍ତ୍ତୀ ହୋଇ ପୁରୁଷୋତ୍ତମ ଗୋଟିକ ପରେ ଗୋଟିଏ ଯେଉଁ ଭୁଲ କରି ଚାଲିଛି ତାର ଫଳ ଭୋଗିବାକୁ ସେ ବାଧ୍ୟ। ମନେ ଅଛି ଭାଇ ଭଗବତ ଗୀତାର ସେହି ପଂକ୍ତି ଯାହା ମୁଁ ଅର୍ଜୁନକୁ ବୁଝାଇଥିଲି ମହାଭାରତ ଯୁଦ୍ଧ କ୍ଷେତ୍ରରେ? ଧାୟତୋ ବିଂଶୟାନ ପୁଂସଃ ସଙ୍ଗସ୍ତେଷ ଉପଜାୟତେ ସଂଗାତ ସଂଜାୟତେ କାମ କାମାତ କ୍ରୋଧ ବିଜାୟତେ କ୍ରୋଧାତ ଭବତି ସମ୍ମୋହ ସମ୍ମୋହାତ ସ୍ମୃତି ବିଭ୍ରମ ସ୍ମୃତି ଭ୍ରଂଶାତ ବୁଦ୍ଧିନାଶ ବୁଦ୍ଧିନାଶାତ ପ୍ରଣଶ୍ୟତି।

0: ମହାରାଜ, କାଞ୍ଚିରୁ ପ୍ରତ୍ୟାବର୍ତ୍ତନ ପରେ ଆପଣ ମ୍ରିୟମାଣ ହୋଇପଡ଼ିଛନ୍ତି। ସ୍ନାନ ଶୟନ ଭୋଜନ ପରିତ୍ୟାଗ କରି ଏହି କକ୍ଷରେ ନିଜକୁ ଅବରୁଦ୍ଧ କରି ରଖିଛନ୍ତି। କିନ୍ତୁ ମହାରାଜ, ଜୟ ପରାଜୟ ତ ଏକ ରାଜା ପକ୍ଷରେ କିଛି ନୂତନ କଥା ନୁହେଁ।
1: ହଁ ମହାରାଜ, ଏଇ ସାମାନ୍ୟ କଥାରେ ଆପଣ ଯଦି ଏତେ ଭାଙ୍ଗି ପଡ଼ିବେ ତେବେ ରାଜକାର୍ଯ୍ୟ ଚଳିବ କେମିତି?
2: ମହାମନ୍ତ୍ରୀ, ସେନାପତି, ଆପଣମାନେ ଏଇ ଗଜପତି ବଂଶର ଚିରଦିନ ଅନୁଗତ, କିନ୍ତୁ ଏଇ ଅଧମ ପୁରୁଷୋତ୍ତମ ସେଇ ଆନୁଗତ୍ୟକୁ ସ୍ୱୀକାର କରିନାହିଁ, ଆପଣମାନଙ୍କର ମୂଲ୍ୟବାନ ଉପଦେଶ ପ୍ରତି ବୃକ୍ଷେପ ସୁଦ୍ଧା କରିନାହିଁ। ନିଜର ଉଦ୍ଭ୍ରାନ୍ତ କାମନାକୁ ଚରିତାର୍ଥ କରିବାକୁ ଯାଇ ଦେଶର ଧନ ଜୀବନକୁ ବିପନ୍ନ କରିଛି। ଏହା ସତ୍ୟ ମଧ୍ୟ ଆପଣମାନେ ମୋତେ କ'ଣ କ୍ଷମା କରିବାକୁ ଚାହାନ୍ତି? ନା ନା ନା ନା ମହାମନ୍ତ୍ରୀ, ଆପଣମାନେ ମୋତେ ତିରସ୍କାର କରନ୍ତୁ, ଚରମ ଶାସ୍ତି ବିଧାନ କରନ୍ତୁ।
0: ମହାରାଜ, ଦାସ କ'ଣ କେବେ ପ୍ରଭୁ ପ୍ରତି ଦଣ୍ଡ ବିଧାନ କରିପାରେ? ଏପରି କହି ଆମକୁ ଲଜ୍ଜା ଦିଅନ୍ତୁ ନାହିଁ, ମଣିମା ଲଜ୍ଜା ଦିଅନ୍ତୁ ନାହିଁ।
2: ନା ନା ମହାମନ୍ତ୍ରୀ, ପୁରୁଷୋତ୍ତମ ପ୍ରଭୁ ହେବା ପାଇଁ ଏକାନ୍ତ ଅଯୋଗ୍ୟ। ସେ ପ୍ରଭୁତ୍ୱର ଅବମାନନା କରିଛି, ପବିତ୍ର ରାଜସିଂହାସନର ଅମର୍ଯ୍ୟାଦା କରିଛି, ପୂଜ୍ୟ ପିତାଙ୍କ ବିଶ୍ୱାସରେ କୁଠାରଘାତ କରିଛି। ତେଣୁ ରାଜଭାବରେ ରହିବାର ତାର କୌଣସି ନୈତିକ ଅଧିକାର ନାହିଁ।
1: ମହାରାଜ, ଆମେ କେବଳ ଗଜପତି ବଂଶର ଅନୁଗତ ଦାସ ନୁହଁ, ଏ ବଂଶର ଏ ପରିବାରର ସଦସ୍ୟ ବୋଲି ମନେ କରୁ। ଆମେ ଆପଣଙ୍କ ଅତୀତ ବ୍ୟବହାରରେ କ୍ଷୁବ୍ଧ ନୁହଁ ଛାମୁ, ବରଂ ଆମେ ଆନନ୍ଦିତ ଯେ ଆମେ ଏପରି ପ୍ରଭୁର ଦାସ ଯେ ନିଜର ଭୁଲ ପାଇଁ ଅନୁତାପ କରେ, ପ୍ରାୟଶ୍ଚିତ କରିବା ପାଇଁ କ୍ଷମା ପ୍ରାର୍ଥନା କରେ। ଏ ତ ଆପଣଙ୍କ ମହାନତା ଛାମୁ।
3: ଆପଣ ଉଠନ୍ତୁ ଭାଇ, ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଦରବାରକୁ ବିଜେ କରନ୍ତୁ।
2: ଭାଇ ଭାଇ ରାମଚନ୍ଦ୍ର, ଏଇ କଳଙ୍କିତ ମୁଖ ନେଇ ମୁଁ କାଳିଆ ପାଖକୁ ଯିବି କେମିତି? ମୁଁ ଯେ ତାର ସତ୍ତାକୁ ଅସ୍ୱୀକାର କରିଛି।
3: ଭାଇ, ମନ ଆପଣଙ୍କର ଅଶାନ୍ତ ହୋଇପଡ଼ିଛି। ଅଭିମାନ, ବଳ, ଦର୍ପ, କାମକ୍ରୋଧକୁ ପରିହାର କରି ସମ୍ପୂର୍ଣ୍ଣ କାମନା ଶୂନ୍ୟ ଭାବରେ ସେହି ପରମ ବ୍ରହ୍ମଙ୍କ ଚରଣାରବିନ୍ଦରେ ନିଜକୁ ସମର୍ପଣ କରନ୍ତୁ।

0: ଦେଖନ୍ତୁ ଦେଖନ୍ତୁ ମହାରାଜ, ପ୍ରଭୁ ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଖସି ପଡ଼ିଛି।
1: ପ୍ରଭୁଙ୍କର ଆଜ୍ଞାମାଳ, ଦେଖ ଦେଖ ଭାଇ ରାମଚନ୍ଦ୍ର, ଦେଖନ୍ତୁ ଦେଖନ୍ତୁ ମହାମନ୍ତ୍ରୀ, ପ୍ରଭୁ ମୋତେ କ୍ଷମା କରିଦେଇଛନ୍ତି, ମୋର ମୋର ଅପରାଧକୁ ମାର୍ଜନା କରିଛନ୍ତି।
0: ମହାରାଜ, ପ୍ରଭୁଙ୍କ ଠାରେ ମୁଁ ଗୁହାରିଆ ଥିଲି, ହଠାତ୍ ସ୍ୱପ୍ନାଦଶ ହେଲା ଯେ ଯାଅ, ମୋ ନିର୍ଦ୍ଦେଶ ପୁରୁଷୋତ୍ତମକୁ ଜଣାଇ ଦିଅ, ତୁରନ୍ତ କାଞ୍ଚି ଆକ୍ରମଣ କରି ମୋର ଅପମାନର ପ୍ରତିଶୋଧ ନେଉ।
1: କିନ୍ତୁ
2: ଏଥିରେ କିନ୍ତୁର ପ୍ରଶ୍ନ ନାହିଁ ମହାରାଜ, ଏଥର ଏ ଅଭିଯାନ ଗଜପତି ସମ୍ରାଟ ପୁରୁଷୋତ୍ତମ ଦେବଙ୍କର ନୁହେଁ, କାଞ୍ଚି ରାଜକନ୍ୟା ପଦ୍ମାବତୀଙ୍କ ପାଇଁ ନୁହେଁ। ଏ ଅଭିଯାନ ହେବ ଓଡ଼ିଆ ଜାତିର, ଦେଶର, ଧର୍ମର, ସର୍ବୋପରି ଜଗତର ନାଥ ଜଗନ୍ନାଥଙ୍କର ଅପମାନର ପ୍ରତିଶୋଧ ପାଇଁ।
1: ତବ ଇଚ୍ଛା, ତବ ଇଚ୍ଛା ସେହି ମୋର ଦୀକ୍ଷା।
3: ଜୟ ଜଗତର ନାଥ ଜଗନ୍ନାଥଙ୍କର।
4: ଜୟ।

0: ଆରେ ଜଗନ୍ନାଥ, କାଞ୍ଚି ଯୁଦ୍ଧକୁ ଆମେ ଯେତେବେଳେ ଯାଉଛେ ସେତେବେଳେ ମୋର ମନେ ହୁଏ ପୁରୁଷୋତ୍ତମକୁ ତୁ କ୍ଷମା ଦେଇଥିଲୁ ନା?
1: କ୍ଷମା? ମୁଁ କ୍ଷମା ଦେବାକୁ କିଏ ଭାଇ? ସେ ତାର ଭୁଲର ପ୍ରାୟଶ୍ଚିତ କରୁଛି, ପ୍ରାୟଶ୍ଚିତ ପରେ କ୍ଷମା ତ ତାର ପ୍ରାପ୍ୟ, ଏଥିରେ ମୋର ଦେବା ନ ଦେବାର ପ୍ରଶ୍ନ ଉଠୁଛି କେଉଁଠି?
0: ବାଃ, ସୁନ୍ଦର ସମୀକ୍ଷା! ତାହେଲେ ମାଣିକ ଗୌଡ଼ୁଣୀ, ତାର ପୁଣି କ'ଣ ପ୍ରାପ୍ୟ?
1: ମାତୃତ୍ୱ।
0: ମାତୃତ୍ୱ?
1: ହଁ ଭାଇ, ସବୁ ଜନନୀ ମା ନୁହନ୍ତି, ଆଉ ଜନନୀ ନ ହୋଇ ମା ସେ ତ ତପସ୍ୟା, ସାଧନା। ସତରେ ଭାଇ, ଯଦି ଏ ପୃଥିବୀର ସମସ୍ତ ନାରୀ ଜାତି ମାତୃତ୍ୱର ମମତ୍ୱବୋଧକୁ ନିଜ ଭିତରେ ଉଜ୍ଜୀବିତ କରିପାରନ୍ତେ, ତାହେଲେ ଚାରିତ୍ରିକ ସ୍ଖଳନରୁ ଦ୍ରୁତ ଅବକ୍ଷୟ ହେଉଥିବା ଏହି ସମାଜ ଧ୍ୱଂସର କରାଳ ଦାବାଗ୍ନିରୁ ରକ୍ଷା ପାଇଯାଆନ୍ତା।

0: ମାଣିକ ଆସୁଛି, ଆସ ଶୀଘ୍ର ଆସ। ଭାରି ଟାଣ ଖରା ହୋଇଛି, ଶୋଷରେ କଣ୍ଠ ଫାଟି ଯାଉଛି, ମୁଣ୍ଡେ ପାଣି ଦିଅନ୍ତୁ ନାହିଁ ମା।
1: ଆମେ ପୁରସ୍ତମରୁ ଆସିଛୁ ମା, ପାଣି ଟିକେ ନ ପାଇଲେ, ପାଣି ଟିକେ ନ ପାଇଲେ ଆମ ଜୀବନ ଛାଡ଼ିଯିବ ମା।
2: ହଉ ହଉ ବସ, ଶାସ୍ତମ ହୁଅ। ଆରେ ଆରେ ଲହୁଣୀ ପିତୁଳା ପରି ଦେହ, ଖରାରେ କଣ ହେଲାଣି? ଆରେ ପୁଅ ପାଣି ତ ନାହିଁ, ତେବେ ଘୋଳ ଦହି ଅଛି, ନିଅ ପିଅ। ମାଣିକ ଦହି ପିଇଲେ ନା ଆତ୍ମା ଶାନ୍ତି ହେଇଯିବ, ନେ ପୁଅ ନେ।
1: ଦିଅ ଦିଅ ମା, ଦିଅ ଦିଅ ମା, ଦିଅ।
0: ଜୀବନଟା ରହିଗଲା ଭାଇ।
1: ଆଉ ପଚାରୁଛୁ ମା, ତମ ଦହି ନା ଅମୃତ ପରି ଲାଗିଲା।
2: ଆରେ ପୁଅ ତମେ କଣ ଦି ଭାଇ, ତମର କଣ କେହି ନାହାନ୍ତି ଯେ ଏ ଅରକ୍ଷିତଙ୍କ ପରି ଏଡ଼େ ଖରାଟାରେ ଯାଉଛ?
0: ମା ଆମେ ହେଉଛୁ ଗଜପତି ମହାରାଜାଙ୍କ ପାଇକ ଦି ଭାଇ, ଜଗା ବଳିଆ। କାଞ୍ଚିରେ ଯୁଦ୍ଧ ହେବ ଯେ ମହାରାଜା ଆମକୁ ଆଗରେ ପଠାଇ ପଛରେ ଆସୁଛନ୍ତି।
1: ମା ତୋର ଆଉ ସବୁ କିଏ ଅଛନ୍ତି, କିଛି କହିଲୁନି ତ?
2: ନା ରେ ପୁଅ, ଏଡ଼େ ବଡ଼ ସଂସାରଟାରେ ମୋର କେହି ବିଲି କେହି ନାହାନ୍ତି। ଦୁଃଖୀ ଲୋକ ସେଇ ଠାକୁରଙ୍କୁ ଆଶ୍ରା କରି ପଡ଼ି ରହିଛି, ପେଟ ଚାଖଣ୍ଡକ ପାଇଁ ଦହି ବିକି ଚଳି ଯାଉଛି।
0: ବା ତାହେଲେ ତ ହେଲା, ତୋର କେହି ନାହାନ୍ତି, ଆମର ବି କେହି ନାହାନ୍ତି। ଆଜିଠାରୁ ତୁ ହେଲୁ ଆମର ମା, ଆଉ ଆମେ ତୋ ପୁଅ ଜଗା ବଳିଆ।
2: କଣ କହିଲୁ କଣ କହିଲୁ ଜଗା, ତମେ ଦୁହେଁ ମୋର ପୁଅ? ସତ କହୁଛ, ସତ କହୁଛ ଜଗା? ଆରେ ବଳିଆ, ଜଗା କଣ କହୁଛି ତୁ ଶୁଣିଲୁ ତ? ଆରେ ଆଉ ଥରେ।

0: ଆଉ ଥରେ ମା ବୋଲି ଡାକିଲୁ, ଆଉ ଥରେ ମା ବୋଲି ଡାକେ।
1: ମା
2: ମା ମା
1: ଏ ମା କଣ ହେଲା ତୋର କହିଲୁ?
0: ହେ କଣ କହିଲୁ, କଣ କହିଲୁ ଜଗା? ନା ନା ମୋର କିଛି ହେଇନି ତ, ତମ ପରି ପୁଅ ଥାଉ ଥାଉ ମୋର ଆଉ କଣ ହବ।
1: ମା ମ

0: ଆଜିର ଏହି ସ୍ମୃତିକୁ ଚିରସ୍ମରଣୀୟ ରଖିବା ପାଇଁ ତୋରି ନାମରେ ନାମିତ କରୁଛି ଏ ବିସ୍ତୃତ ଅଞ୍ଚଳ। ଆଜିଠାରୁ ଏହାର ନାମ ହେବ ମାଣିକ ପାଟଣା। ପ୍ରଭୁଙ୍କୁ ତୁ ଦହି ଦେଇଛୁ, ଧନ ଦୌଲତରେ ତୋର ଅଭାବ ରହିବ ନାହିଁ ମା।
1: ନାଇଁ ନାଇଁ, ଏମିତି କୁହନ୍ତୁ ନାହିଁ ମଣିମା। ଜଗା ବଳିଆ ପରି ପୁଅ ଥାଉ ଥାଉ ଧନ ଦୌଲତ ପାଟଣା, ଇଏ ମୋର କଣ ହବ ଛାମୁ? ମାଠୁ ପୁଅ ଦହି ଖାଇଛି, ମା କଉଡ଼ି ନବ? ପୁଅର ସିରି ତୁଟିଯିବନି? ସିଏ ତମ ଗରିବର ସଂଖାଳି, ଆଖିର ତାରା, ତାକୁ କଣ ମୁଁ ଭୁଲି ପାରିବି? ମୁଁ ମାଣିକ, ସିଏ କାଳିଆ, ସିଏ ମୋର କଳା ମାଣିକ।

0: ଆସନ୍ତୁ ମହାରାଜ, ଆସନ୍ତୁ ମା, ଅମୃତ ବେଳା ଗଡି ଯାଉଛି।
1: ଜୟ ଜଗତରନାଥ ଜଗନ୍ନାଥଙ୍କର, ଜୟ ଜଗତରନାଥ ଜଗନ୍ନାଥଙ୍କର, ଜୟ ଜଗତରନାଥ ଜଗନ୍ନାଥ।

ଆକାଶବାଣୀ ବଲାଙ୍ଗୀର। ଶ୍ରୋତା ବନ୍ଧୁ, ଆଜିର ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ପରବର୍ତ୍ତୀ ଅଧିବେଶନ ସମ୍ପର୍କରେ ଆପଣମାନଙ୍କୁ ଜଣାଇ ଦେଉଛୁ। ଆଗାମୀକାଲି ସକାଳ 6:05ରେ ପ୍ରଚାର କରିବୁ ରଥଯାତ୍ରା ଉପଲକ୍ଷେ ବିଶେଷ ଆରାଧନା କାର୍ଯ୍ୟକ୍ରମ। 6:30ରେ ଆମ ପରିବେଶ, ଏଥିରେ ଶୁଣିବେ ସଂକ୍ଷିପ୍ତ ଆଲୋଚନା, ମୃତ୍ତିକା ସଂରକ୍ଷଣର କାରଣ ଓ ନିରାକରଣ, ଏ ସମ୍ପର୍କରେ କହିବେ ପ୍ରସନ୍ନ କୁମାର ଦାସ। 7:25ରେ ଓଡ଼ିଆ ଭକ୍ତିଗୀତ, ଚାଷର ହାଲ 7:35ରେ, 7:40ରେ ଶ୍ରୀରାମଚରିତ ମାନସ, ପାରମ୍ପରିକ ଗୀତରେ ଚମ୍ପୁ ଶୁଣିବେ 7:50ରେ, ସକାଳ 8:30ରେ ଶ୍ରୀକ୍ଷେତ୍ର ମାଧୁରୀ ରିଲି କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 8:45ରେ ଓଡ଼ିଆ କଥାଚିତ୍ରର ଗୀତ, ସକାଳ 9:00ରେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରିବୁ ଆକାଶବାଣୀ ବଲାଙ୍ଗୀର। ସମୟ ରାତି 11:12। ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ଆମର ଏହି ଚଳିତ ଅଧିବେଶନକୁ। ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସହ ପୁଣି ଆସିବୁ ଆଗାମୀକାଲି ପ୍ରାତଃ 5:55ରେ। ଆଜି ପାଇଁ ଆମକୁ ତାହେଲେ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।